ଆକାଶବାଣୀ ବ୍ରହ୍ମପୁର ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ପ୍ରଥମ ଦିନ 2026 ମସିହା ମେ ମାସ 22 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ 5:59 59 ମିନିଟ୍ ଶ୍ରୋତାବନ୍ଧୁଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ।

କି କହିବ ଆଉ ତାଙ୍କ ଶ୍ରୀଚରଣ ଅନୁସରଣ ଚାତୁରିକି ବଜାଉଛନ୍ତି ବିଭୀଷଣ ଆଗରେ ଜଗତ ବିଜୟ ତୁରିକି। କବି ସୂର୍ଯ୍ୟଙ୍କ ଏହି ସୁନ୍ଦର ରଚନାକୁ କଣ୍ଠରେ ସଜାଇଥିଲେ ଭିକାରୀ ଚରଣ ବଳ। ପରବର୍ତ୍ତୀ କଣ୍ଠଶିଳ୍ପୀ ନିୟତି ଅଧିକାରୀ। ଶିଳ୍ପୀଙ୍କ କଣ୍ଠରେ ପରମାନନ୍ଦ ଅଧିକାରୀଙ୍କ ରଚନା। ତୁମ ବିନା ସାହା କେହି ନାହିଁ ଜଗବନ୍ଧୁ, ତୁମେ ମୋର ଦୁନିଆରେ ଏକା ଶ୍ରେଷ୍ଠ ବନ୍ଧୁ।

ତୁମର ନାମ ଧରି ବିଷ ମୁଁ ଭୁଞ୍ଜିଅଛି, ସେମତେ ହୋଇଛି ଅମୃତ। ହେ ମହାପ୍ରଭୁ ସେମତେ ହୋଇଛି ଅମୃତ। ଅରକ୍ଷିତ ଦାସଙ୍କ ସୁନ୍ଦର ଭକ୍ତି ରଚନା, କଣ୍ଠ ଦେଇଥିଲେ ଡକ୍ଟର ସୁଧା ମିଶ୍ର। ପରବର୍ତ୍ତୀ କଣ୍ଠଶିଳ୍ପୀ ଝୁମକି ରଥ, ଶିଳ୍ପୀଙ୍କ କଣ୍ଠରେ ଧ୍ରୁବଚରଣ ସାହୁଙ୍କ ରଚନା। ଆପଣାରେ ବୋଲି କେହି ନାହିଁ ମୋର ଏହି ଭବ ପାରାବାରେ, ଜୀବନ ନୌକା ଭାସି ଭାସି ଯାଏ ତୁମ ଆଶା ଭରସାରେ, ତୁମ ଆଶା ଭରସାରେ।

ଧ୍ରୁବଚରଣ ସାହୁଙ୍କ ଏହି ସୁନ୍ଦର ଭକ୍ତି ରଚନାକୁ କଣ୍ଠରେ ସଜାଇଥିଲେ ଝୁମ୍କି ରଥ। ପରବର୍ତ୍ତୀ କଣ୍ଠଶିଳ୍ପୀ ଶାନ୍ତିଲତା ଛୁଟରାୟ ଏବଂ ଦୀପ୍ତିମୟୀ ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ ମଧୁସୂଦନ ରାଓଙ୍କ ରଚନା। ତୁମ୍ଭ ବିନା ତାରିବାକୁ ନାହିଁ କେହି ଆନ, ପତିତ ପାବନ ତୁମ୍ଭେ କରୁଣା ନିଧାନ।

15 ମିନିଟ୍ରେ, ଓଡ଼ିଆ ଲଘୁ ସଙ୍ଗୀତ ପ୍ରୋଜେକ୍ଟ କରିବେ ରାତି 8:30 ମିନିଟ୍ରେ, ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ରାତି 9:00 ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ, ଗୀତ ଖଜଲ ପ୍ରଚାର କରିବୁ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ଏବଂ ଶେଷରେ ରାତି 10:30 ଶୁଣିବେ ଏକକ କଳାକାର ଉପରେ ଆଧାରିତ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଇଏ ଥିଲା ଆଜିର ଆମର ସାରା ଦିନର କିଛି କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ, କିଛି ସୂଚନା ଏବଂ ବିଜ୍ଞାପନର ପ୍ରସାରଣ। ପରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଦିନ 10:00 ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଉପସ୍ଥାପନାରେ ଅଛନ୍ତି ଧରିତ୍ରୀ ସାହୁ।

0: କମ୍ ହେବାରେ ଲାଗିଥାଏ। ଏବଂ ଆମେ ମେନୋପଜ୍ ଗୋଟେ ସିମ୍ପଟମ୍, ଆମେ 12 ମାସ ଗୋଟିଏ ମହିଳା ମେନ୍ସଟ୍ରୁଆଲ୍ ସାଇକେଲ୍ ନ ହେଲେ ଯାଇକରି ଆମେ କହିବୁ ତାକୁ ମେନୋପଜ୍ ହେଇଛି। ବହୁତ ସମୟ ଦେଖାଯାଏ ଯେ 40 ବର୍ଷ ପରର ସ୍ତ୍ରୀ ଲୋକମାନେ 2 ମାସରେ ଥରେ 3 ମାସରେ ଥରେ ହେବେ, କିନ୍ତୁ ଆମେ ସେତେବେଳେ ତାଙ୍କୁ ମେନୋପଜ୍ ହେଇଛି ବୋଲି ଡିକ୍ଲେୟାର କରିବୁନୁ। ସେଥିରେ ମେନୋପଜ୍ ଆମ ଭାଷାରେ କହିବାକୁ ଦେଲେ ଗୋଟେ ରେଟ୍ରୋସ୍ପେକ୍ଟିଭ୍ ଡାଇଗ୍ନୋସିସ୍, ଯେଉଁଥିରେ ଗୋଟେ ସ୍ତ୍ରୀ ଲୋକ ଆମ ପାଖକୁ ଆସି କହେ ଯେ ମୋର ବର୍ଷେ ପର୍ଯ୍ୟନ୍ତ ମେନ୍ସ ହେଇନି, ତାହେଲେ ଆମେ ତାକୁ କହୁ ହଁ ନାନୀ ତୁମର ମେନୋପଜ୍ ହେଲା। କିନ୍ତୁ 5-6 ମାସ ଅବସ୍ଥାରେ ମୋର କାହିଁକି ମେନୋପଜ୍ ହେଇନି, ଏଇ ବୟସର ସ୍ତ୍ରୀ ଲୋକ ଆମେ ଆସିଲେ କହୁ ଯେ ଆପଣ ଟିକେ ଅପେକ୍ଷା କରନ୍ତୁ, ବୋଧେ ଆପଣଙ୍କ ମେନୋପଜ୍ ହେବାକୁ ଯାଉଛି, ଆଉ ଏହାପରେ ବୋଧେ ଆପଣଙ୍କ ଆଉ କିଛି ଅପେକ୍ଷା କଲେ ଆମେ ମେନୋପଜ୍ ଡିକ୍ଲେୟାର କରିବୁ।
1: ଆମର ଶ୍ରୋତା ବନ୍ଧୁମାନଙ୍କୁ ଆମେ ଜଣାଇବା ପାଇଁ ଚାହିଁବା ଯେ ଏଇ ମେନୋପଜ୍ ସାଧାରଣତଃ ଆପଣ କହିଲେ 40 ବର୍ଷରୁ ଆରମ୍ଭ ହୋଇଥାଏ, 40 ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ
0: ଆମେ ଦେଖା ଯେ ଗୋଟେ ଏଭରେଜ୍ ଏଜ୍ ଅଫ୍ ମେନୋପଜ୍ ଆମ ଇଣ୍ଡିଆରେ 46 ଇୟର୍ସ, କିନ୍ତୁ 46-50 ବର୍ଷ ମଧ୍ୟରେ ବି ଯଦି ଜଣେ ମହିଳା ରେଗୁଲାର ସାଇକେଲ ନିୟମିତ ବ୍ଲିଡ଼ିଙ୍ଗ ହେଉଛି ବେଶୀ ହେଉନି, ତାହେଲେ ବି ଆମେ ତାକୁ ନେବା। କିନ୍ତୁ ଆମେ ଦେଖାଯାଇଛି ଯେ ଇଣ୍ଡିଆରେ 46 ବର୍ଷର ପାଖାପାଖି ଏଜ୍ରେ ଏଭରେଜ୍ ଏଜ୍ ଅଫ୍ ମେନୋପଜ୍
1: ନିବୃତ୍ତି ଧାରଣ କରିଥାନ୍ତି। ଏଇ ଯେଉଁ ମେନୋପଜ୍ ବା ପ୍ରଜନନ କ୍ଷମତାଟା ମହିଳାମାନଙ୍କର ଆମେ ପଢ଼ିଛୁ ବା ଜାଣିଛୁ 50 ବର୍ଷ ପର୍ଯ୍ୟନ୍ତ ରହିଥାଏ,
0: କିନ୍ତୁ ଦେଖାଯାଇଛି ଯେ ପ୍ରକୃତିରେ ଗୋଟେ ମହିଳାଟେ 20-30 ବର୍ଷରେ ତାର ଆକ୍ଟିଭ ମାନେ ପ୍ରଜନନ କ୍ଷମତା ସବୁଠୁ ଉଚ୍ଚ କ୍ଷମତା ଥାଏ। ଆସ୍ତେ ଆସ୍ତେ ଦେଖାଯାଏ ଯେହେତୁ ଆଜିକାଲି ମହିଳାମାନେ ତାଙ୍କ ପାଠ, ତାଙ୍କ ଚାକିରି, ତାଙ୍କର କ୍ୟାରିୟର ବିଷୟରେ ବହୁତ ଧ୍ୟାନ ଦେଉଛନ୍ତି, ମହିଳାମାନଙ୍କ ବିବାହ ବୟସ ଅଧିକ ଅଛି 30 ବର୍ଷ, କିନ୍ତୁ ଦେଖାଯାଇଛି 30 ବର୍ଷ ପରେ ଆସ୍ତେ ଆସ୍ତେ ଡିମ୍ବର ସଂଖ୍ୟା ଗୁଡ଼ିକ କମିଯାଇଥାଏ। କିନ୍ତୁ ଦେଖାଯାଇଛି 40 ପାଇଁ ଅକେଜନାଲି ହେଇପାରେ, ଆମେ ଏମିତି
1: କହିପାରିବା,
0: କିନ୍ତୁ 40 ବର୍ଷ ଭିତରେ ମାନେ ତାଙ୍କର
1: ଯଦି କନ୍ସିଭ୍ କରନ୍ତି
0: ତାହେଲେ ସେଇଟା ଠିକ୍ ଅଛି। ତା ପରଠାରୁ ନିଶ୍ଚୟ କିଛି, ଯେହେତୁ ଡିମ୍ବାଶୟର ଏଜ୍ ଅଧିକ ହୋଇଯାଏ, ଡିମ୍ବାଣୁର ଏଜ୍ ଅଧିକ ହୋଇଥାଏ, ଆବ୍ନର୍ମାଲ୍ ଚାଇଲ୍ଡ ହେବାର ବହୁତ
1: ଚାନ୍ସେସ୍ ରହିଥାଏ। ଏଇ ଯେଉଁ ମେନୋପଜ୍ ହୁଏ ବା ରଜ ନିବୃତ୍ତି ହୋଇଥାଏ, ଆପଣ କହିଲେ 46 ବର୍ଷ ପରଠାରୁ ହେବାର ଚାନ୍ସେସ୍ ରହିଛି ବୋଲିକି, ଆମର ମହିଳାମାନଙ୍କର କ'ଣ କ'ଣ ସବୁ ଲକ୍ଷଣ ଦେଖାଯାଇପାରେ?
0: ପ୍ରଥମେ ମାନସିକ ଲକ୍ଷଣ ଗୁଡ଼ାକ ପ୍ରଥମେ ଦେଖାଯାଏ, ଯେପରି ଏନ୍ଜାଇଟି ରହିବା, ଚିଡ଼ଚିଡ଼ା ଲାଗିବା, ରାତିରେ ନିଦ ନ ହେବା, ବହୁତ ପ୍ରଚଣ୍ଡ ଭାବରେ ଗରମ ଲାଗିବ, ବଡି ଭିତରେ ହିଟ୍ ହେବ, ତାପରେ ପୁରୁଣା ଗୋଟେ 2-3 ମିନିଟରେ ଝାଳ ହେଇଯିବା, ତାକୁ ଆମେ ଇଂରାଜୀରେ କହୁ ହଟ୍ ଫ୍ଲସେସ୍। ତାଙ୍କୁ ଗୋଟେ ମହିଳାମାନେ ଇଜୁଆଲି ଏହି ହଟ୍ ଫ୍ଲସେସ୍ରେ ଆକ୍ରାନ୍ତ ହେଲେ ରାତିରେ ତାଙ୍କ ବଡିରେ ପୁରା ହିଟ୍ ହେଇଯିବ, ପୁଣି ଗରମ ହେଇଯିବ, ଆଉ ତାପରେ 1 ମିନିଟରେ ପୁରା ଝାଳ ଦେଇକି ଓଦା ହେଇଯିବେ। ସେଥି ଏମିତି ବାରମ୍ବାର ହେଲେ ତାଙ୍କ ନିଦରେ ବ୍ୟାଘାତ ହେବ, ମନ ରଖିବା ପାରିବେନି, ମାନସିକ ଦୁଶ୍ଚିନ୍ତା ବହୁତ ରହିବ, ଡିପ୍ରେସନ୍ ରହିବ, କାହା ସାଙ୍ଗେ ମିଶିବାକୁ ଭଲ ଲାଗିବନି, କାହାକୁ କଥା ହେବାକୁ ଭଲ ଲାଗିବନି, ଚିଡ଼ଚିଡ଼ା ଲାଗିବ, ଏମିତି ମାନସିକ ସିମ୍ପଟମ୍ସ ଗୁଡ଼ାକ ମୋଷ୍ଟଲି ପ୍ରଥମେ ଦେଖାଯାଏ। ଯଦି ମହିଳାମାନେ ଏଇ ସିମ୍ପଟମ୍ସରେ ବହୁ ସମୟରେ ଘର ପରିବାର ସପୋର୍ଟ ମିଳେ, ସେ ଏଇସବୁ ସିମ୍ପଟମ୍ ଗୁଡ଼ାକ ତାଙ୍କୁ ଆପରେ ଦେଖାଯାଏ। ମୋଷ୍ଟଲି ହରମୋନ୍ ପର୍ବରେ ବାରମ୍ବାର ୟୁରିନ୍ ଇନଫେକ୍ସନ୍ରେ ଆକ୍ରାନ୍ତ ହୋଇଥାନ୍ତି, କୌଣସି ମହିଳା ଡାଇବେଟିସ୍ କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତାହେଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଅଣ୍ଡର କଣ୍ଟ୍ରୋଲ ରଖିବା ଦରକାର। ୟୁଜୁଆଲି ଆମେ କହିଥାଉ ସୋପ୍ କିମ୍ବା ଗରମ ପାଣି, ଡେଟଲ୍ ଏସବୁ ବ୍ୟବହାର କରିବେ ନାହିଁ। ସମସ୍ତଙ୍କ ଯୌନ ଦ୍ୱାରରେ ମହିଳାଙ୍କର ଗୋଟେ ପ୍ରକାର ଗୋଟେ ଭଲ ବ୍ୟାକ୍ଟେରିଆ ଥାଏ, ତାକୁ

0: ଯଦି ଆପଣ ତାଙ୍କ ସହିତ କୋପରେଟ୍ କରିବେ ବହୁତ ଭଲରେ ସେ ରହିବେ, ଆଉ ଚିଡ଼ଚିଡ଼ି ବି ହେବେନି।
1: ଧନ୍ୟବାଦ।
0: ନମସ୍କାର। ଆଉ ଗୋଟେ କଲ୍ ଆସିଯାଇଛି ଆମର। ହ୍ୟାଲୋ
2: ହ୍ୟାଲୋ, ବରମ୍ପୁର ରେଡିଓ କହୁଛନ୍ତି କି?
0: ହଁ, ଆକାଶବାଣୀ ବରମ୍ପୁର। ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ଆଜ୍ଞା, ମୁଁ ସୁମିତ୍ରା କହୁଥିଲି।
0: କୋଉଠୁ କହୁଥିଲେ ଭଉଣୀ?
2: ମୁକୁଡ଼ା ସିଂହରେ କହୁଛି।
0: କଣ ପ୍ରଶ୍ନ ଅଛି ଆପଣଙ୍କ ପଚାରନ୍ତୁ, ଆମର ବିଷୟବସ୍ତୁ ଜାଣିଛନ୍ତି?
2: ହଁ, ଆଜି ଡକ୍ଟର ଇନ୍ଦ୍ରପାଳ ମ୍ୟାଡ଼ାମ ଆସନ୍ତି
0: ଆମ ଆଗରେ ଅଛନ୍ତି, ଆପଣଙ୍କ ପ୍ରଶ୍ନ ପଚାରନ୍ତୁ। ଏଇ ଯୋଉ ରଜ ନିବୃତ୍ତି ବା ମେନୋପଜ୍ ବିଷୟରେ ଆମର ଆଜି ବିଷୟବସ୍ତୁ ଅଛି, ପଚାରନ୍ତୁ ଆପଣଙ୍କର କଣ ପ୍ରଶ୍ନ ଅଛି।
2: ଛୁଆ ହେଲା ପରେ ଯୋଉ ପିରିୟଡ୍ ଟିକେ ପ୍ରୋବ୍ଲେମ ହଉଛି, କେମିତି ଭଲ ହବ?
3: ଛୁଆକୁ କେତେ ବର୍ଷ?
2: ଛୁଆ 4 ବର୍ଷ।
3: ଆଚ୍ଛା, ମାନେ ବର୍ତ୍ତମାନ କଣ ପ୍ରୋବ୍ଲେମ ହଉଛି, ମେନ୍ସଟ୍ରୁଏସନ୍ ର କଣ ପ୍ରୋବ୍ଲେମ ହଉଛି? ଆପଣ ଛୁଆ ବର୍ତ୍ତମାନ ଚାହୁଁଛନ୍ତି ନା ଚାହୁଁନାହାନ୍ତି? ଆଚ୍ଛା, ଆପଣ କିଛି ଫ୍ୟାମିଲି ପ୍ଲାନିଂ ମେଥଡ୍ ଆପଣାଇଛନ୍ତି ନା ନାହିଁ, ମାନେ ଛୁଆ ନ ହେବେ?
2: ଆଚ୍ଛା,
3: ଏଇଟା ଆପଣଙ୍କ ପ୍ରଥମ ନା ଦ୍ୱିତୀୟ ସନ୍ତାନ?
2: ପ୍ରଥମ।
3: ଆଚ୍ଛା, ଯେହେତୁ ପ୍ରଥମ ସନ୍ତାନ ଅଛି, ୟୁଜୁଆଲି ଏଇ ପ୍ରକାର ଡେଲିଭରି ପରେ ଯଦି ମା କ୍ଷୀର ଖାଉଥାଏ କିମ୍ବା ବହୁତ ସମୟରେ ଦେଖାଯାଇଛି, ଆଗରୁ ବି ଯଦି କାହାର ମେନ୍ସଟ୍ରୁଆଲ୍ ପ୍ରୋବ୍ଲେମ୍ ଥାଏ, ଟିକେ ଡେରି ଡେରି ହେଉଥାଏ, ତାହେଲେ ଏବେ ବି ହେବ। କିନ୍ତୁ ଗୋଟିଏ କଥା ଅଛି, ଯଦି ମାସେ 15 ଦିନ ଏପଟ ସେପଟ ହେଲେ କିଛି ଅସୁବିଧା ନାହିଁ, କିନ୍ତୁ କେବେ ଛୁଆ ରହିଯିବ ଯେଉଁଟା ଆପଣଙ୍କ ଏକ୍ସପେକ୍ଟେସନ୍, ମାନେ ଆପଣ ଏବେ ଚାହୁଁନାହାନ୍ତି ଯଦି ଛୁଆ ରହିଯିବ, ତାହେଲେ ସେଇଟା ଗୋଟେ ଅସୁବିଧା ହେଇପାରେ। ଏଇଥିପାଇଁ ଯଦି ଆମେ ଚାହୁଁଛୁ ଯେଉଁ ଓରାଲ୍ କଣ୍ଟ୍ରାସେପ୍ଟିଭ୍ ପିଲ୍ ହେଇଥାଉ, ସେଥିରେ କ'ଣ ହୁଏ, 2 ଜିନିଷ ହେଇପାରିବ, ଆପଣଙ୍କର ଛୁଆ ବି ରହିବନି ଆଉ ମାସିକିଆ ବି ରେଗୁଲାର ବି ହେଇପାରିବ।
0: ହେଲା ମ୍ୟାଡ଼ାମ୍। ହଁ, ଆପଣ ଯଦି କିଛି ଅସୁବିଧା ହେଉଛି, ଆମେ ତୁରନ୍ତ ଇଆଡ଼େ ସିଆଡ଼େ ମେଡ଼ିସିନ୍ ନ ଖାଇକି ଯଦି ଡାକ୍ତରଙ୍କ ସହିତ ପରାମର୍ଶ କରିକି ଔଷଧ ଖାଇବା, ତାହେଲେ ବହୁତ ଭଲ ହେବ ଆମ ଦେହ ପାଇଁ। ହେଲା, ରହୁଛୁ, ନମସ୍କାର। ଯୋଉ ଲକ୍ଷଣ ଗୁଡାକ ଆମେ କହୁଥିଲେ ମେନୋପଜ୍ର,
3: ଆମେ ଯେମିତି କହିଲେ ପ୍ରଥମେ ମେନୋପଜ୍ର ପ୍ରଥମ ବର୍ଷରେ ୟୁଜୁଆଲି ମାନସିକ ଲକ୍ଷଣ ଗୁଡାକ ବହୁତ ଶୀଘ୍ର ଦେଖାଯାଏ। ଦ୍ୱିତୀୟ ମେନ୍ କାରଣ ବହୁତ ହୁଏ, ୟୁଜୁଆଲି 5-10 ବର୍ଷ ମେନୋପଜ୍ରେ ଯେତେ ହର୍ମୋନ୍ ସରିଯାଏ, 2 ଅର୍ଗାନ୍ ଆମ ଦେହର ବହୁତ ଆଫେକ୍ଟେଡ୍ ହେଉଛି, ଗୋଟେ ହେଉଛି ହାର୍ଟ ଆଉ ଗୋଟେ ସେକେଣ୍ଡ ହେଉଛି ବୋନ୍। ୟୁଜୁଆଲି ଦେଖାଯାଇଥାଏ ଯେ ଯେତେବେଳେ କୌଣସି ମହିଳା ମେନ୍ସଟ୍ରୁଏସନ୍ ହେଇଥାନ୍ତି, ଯେଉଁ 40 ଇୟର୍ସ ଭିତରେ ମହିଳା ଆଉ ଗୋଟେ ପୁରୁଷ ଲୋକ ମଧ୍ୟ ତୁଳନା କଲେ ଦେଖାଯାଇଛି ଯେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ହାର୍ଟ ଆଟାକ୍ ବା ହୃଦରୋଗର ଅଧିକ ସମ୍ଭାବନା ଥାଏ। ଏଥିରୁ ଜଣାପଡ଼ିଛି ଯେ ହର୍ମୋନ୍, ଇଷ୍ଟ୍ରୋଜେନ୍ ଯେଉଁ ହର୍ମୋନ୍ ଆମେ କହିଥାଉ ମହିଳାମାନଙ୍କଠାରେ ଦେଖାଯାଏ, ସେ ମହିଳାମାନଙ୍କୁ ଏହି ହୃଦରୋଗ ଆଶଙ୍କାରୁ ରକ୍ଷା କରିଥାଏ, ଆଉ ସେଥିପାଇଁ ସେମାନେ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର। ତୃତୀୟଟି ହେଉଛି ବୋନ୍, ଆମର ଯେଉଁ ହାଡ଼ ଥାଏ, ସେ ହାଡ଼ର ଯେଉଁ କ୍ୟାଲସିୟମ୍ ଥାଏ, ସେ କ୍ୟାଲସିୟମ୍ଟା ଧୀରେ ଧୀରେ ସରିଯାଏ, ତାକୁ ଆମେ ହାଡ଼ପରିଆ ବା ଅଷ୍ଟିଓପୋରୋସିସ୍ କହିଥାଉ। ଏହା ମହିଳାମାନଙ୍କଠାରୁ ଅଧିକ ମାତ୍ରା ଦେଖାଯାଏ, କାହିଁକି ମହିଳାମାନେ ଛୁଆ ଜନ୍ମ କରିଥାନ୍ତି, ସେମାନଙ୍କୁ ବ୍ରେଷ୍ଟ ଫିଡିଂ କରିଥାନ୍ତି, ଆଉ ସେମାନେ ବି ଠିକ୍ ସମୟରେ ଠିକ୍ ଭାବରେ ଖାଦ୍ୟ ଖାଇନଥାନ୍ତି, ସେଥିପାଇଁ ମହିଳାମାନଙ୍କର ଯେଉଁ ଅଷ୍ଟିଓପୋରୋସିସ୍ ପାଖାପାଖି 30-35 ବର୍ଷରୁ ଆରମ୍ଭ ହୋଇଯାଇଥାଏ। ଏଇଟା କ୍ରମାଗତ ଭାବରେ ଯଦି ଅଷ୍ଟିଓମାନେ ଖାଦ୍ୟରେ କ୍ୟାଲସିୟମ୍ର ଅଭାବ, ଭିଟାମିନ୍ D3ର ଅଭାବ ଲାଗି ରହେ, ତାହେଲେ ସେହି ମହିଳାମାନଙ୍କୁ ଜଲ୍ଦି ଅଷ୍ଟିଓପୋରୋସିସ୍ ବା ହାଡ଼ପୁରିଆ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସେଥିପାଇଁ ଯେତେ ପର୍ଯ୍ୟନ୍ତ ଆପଣ ମେନୋପୋଜ୍ ହେଇନି, ତାହେଲେ ବୋନ୍ ଗୁଡ଼ାକ ହାଡ଼ ଗୁଡ଼ାକ
0: ଷ୍ଟ୍ରଙ୍ଗ
3: ହେଇଥାନ୍ତି। ଆଫ୍ଟର ମେନୋପୋଜ୍ ଯେତେବେଳେ ଇଷ୍ଟ୍ରୋଜେନ୍ ଲେଭେଲ୍ କମିଯାଏ, ସେତେବେଳେ ମହିଳାମାନଙ୍କର ଯେଉଁ ହାଡ଼ ଥିବ ସେ ହାଡ଼ରୁ
0: କ୍ୟାଲସିୟମ୍ଟା କମିବାରେ
3: ଲାଗିଯାଏ।
0: ଏଇଠି ଗୋଟେ ଆମେ ପ୍ରଶ୍ନ ପଚାରିବା ଯେ ଯେଉଁ ଆପଣ ତ କହିଲେ ଏଗୁଡ଼ାକ ଲକ୍ଷଣ ଗୁଡ଼ାକ ମା ମାନଙ୍କର ମାଉସୀ ମାନଙ୍କର ବି ଦେଖିଛି, ଯେଉଁମାନେ କି ଯାହା ପାଖକୁ ଯିବ ମେନୋପୋଜ୍ ସମୟରେ ଅଧିକ ବ୍ଲିଡିଙ୍ଗ ହୋଇଥାଏ, ଯେଉଁ ସେଇଠି ୟୁଟ୍ରସ୍ ଗୁଡାକ ବାହାର କରିଦିଅନ୍ତି, ଏଇଟା କ'ଣ ସତ? ଏ ମେନୋପୋଜ୍ର ସମାଧାନ କି?
3: ନାଇଁ, ମୁଁ ସେମିତି କହିବିନି, ଏଇଟା ଆପଣ ଆମେ 2 ଥାର୍ଡ ସିମ୍ପଟମ୍ ହେଉଛି ଆପଣ ଯେଉଁ ମେନୋପୋଜ୍ ମାନେ ମେନ୍ସ ବନ୍ଦ ହେଇଗଲା, ତାପରେ ତ ମେନ୍ସ ସେଟା ପୋଷ୍ଟ ଯାହା ବ୍ଲିଡିଂ ହବ ତାକୁ କୁହ ପୋଷ୍ଟ ମେନୋପୋଜ୍ ବ୍ଲିଡିଂ।
0: ପ୍ରି
3: ମେନୋପୋଜ୍ରେ ଯେଉଁ ବ୍ଲିଡିଂ କହୁଛନ୍ତି, ୟୁଜୁଆଲି ପ୍ରି ମେନୋପୋଜ୍ରେ ଗୋଟେ ପ୍ରକାର ଅଛି ଯେଉଁଟାକୁ ଆମେ ନର୍ମାଲ ବି କହିଥାଉ, ବହୁତ ସମୟରେ ହର୍ମୋନ୍ ଯେତେବେଳେ କମି ଆସେ ସେତେବେଳେ ଗୋଟେ ଆମର ହାଇପୋଥାଲାମସ୍ରେ ବହୁତ ବହୁତ ହର୍ମୋନ୍ ସିକ୍ରେଟ୍ କରେ, ଗୋଟେ ସ୍ତ୍ରୀ ଲୋକ ଜଲ୍ଦି ଜଲ୍ଦି ମେନ୍ସ ହେଇଯିବେ, କିନ୍ତୁ ସେଇ ସମୟରେ କିନ୍ତୁ ତାଙ୍କର ବ୍ଲିଡିଂଟା କମ୍ ଥାଏ। କିନ୍ତୁ ଯୋଉ ଲେଖିଛନ୍ତି ଆପଣ ଅପରେସନ୍ କଥା ଯୋଉଟା କହିଲେ,
0: ଅଧିକ ଯଦି ବ୍ଲିଡିଂ ହବ,
3: ଯାହାକୁ
0: ପଚାର ମାନେ କହୁଛନ୍ତି ୟୁଟ୍ରସ୍

0: ମୁଁ ବାହାର କରିଦେଲି, ଏତେ ଆଉ ସମ୍ଭାଳି ପାରିବିନି, ତ ଏଇଟା କ'ଣ ତାର ସମାଧାନ?
1: ନାଇଁ ଶୁଣନ୍ତୁ, ପ୍ରକୃତିରେ ସେ ବହୁତ ପ୍ରକାର ରୋଗ ହେଉଛି ଯେଉଁଟା ଏଇ ପେରିମେନୋପୋଜରେ ରଖିଥାଏ, ଯେପରି କୁହନ୍ତୁ ଫାଇବ୍ରଏଡ୍ ୟୁଟ୍ରସ୍ ହେଉ କିମ୍ବା ଆଡେନୋମାଇସିସ୍, ୟୁଟ୍ରସ୍ଟା ବହୁତ ବଢି ଯାଇଥାଏ, ମାଂସାଳ ହୋଇଯାଇଥାଏ, ବଲ୍କି ହୋଇଯାଇଥାଏ, ବଡ଼ ହୋଇଥାଏ, ଆଉ ଯେ ଔଷଧକୁ ମାନେ ରେସ୍ପଣ୍ଡ କରିନଥାଏ ଏହି ସମୟରେ ବୟସ ବଢ଼ିବା ସାଙ୍ଗେ ସେ ଟ୍ୟୁମର୍ ଆକାର ବୃଦ୍ଧି ପାଇଥାଏ, କିମ୍ବା ୟୁଟ୍ରସ୍ର ଯେଉଁ ଆଡେନୋମାଇସିସ୍ ଯେଉଁ ହୋଇଥାଏ, ତା'ପରେ ବହୁତ ସମୟରେ ଏଇ ମହିଳାମାନେ କ'ଣ ଯେ ଏଇ ବ୍ଲିଡିଂ ରୋଗରେ ଆକ୍ରାନ୍ତ ହୋଇକି ଆନିମିଆରେ ଆକ୍ରାନ୍ତ ହୋଇଥାନ୍ତି। ମାଂସ ପରୀକ୍ଷା ଆମେ କରୁ, ଗୋଟେ ବାୟୋପ୍ସି କରିଥାଉ, ଯେ ଏଥିରେ କିଛି ଯେଉଁ ଏଣ୍ଡୋମେଟ୍ରିୟମ୍ ୟୁଟ୍ରସ୍ର ଯେଉଁ ପତଳା ଲାଇନିଂ ଝିଲି ଅଛି ସେଥିରୁ ମାଂସ ନେଇକି ଆମେ ପରୀକ୍ଷା କରିଥାଉ, ଯଦି ଏଥିରେ କୌଣସି ରୋଗ ଅଛି କିମ୍ବା ଅଲ୍ଟ୍ରାସାଉଣ୍ଡ କରିକି ଆମେ ଦେଖିଥାଉ ୟୁଟ୍ରସ୍ ସାଇଜ୍ କେତେ ବଡ଼ ଅଛି, ଯେ ଫାଇବ୍ରଏଡ୍ କି ଆଡେନୋମାଇସିସ୍ କି
0: ମେନୋପଜ୍ ପ୍ରି ମେନୋପଜ୍ ସମୟରେ ଆମର
1: ଏଇ ପ୍ରକାର ରୋଗ ଗୁଡ଼ାକ ୟୁଜୁଆଲି ପେରି ମେନୋପଜ୍ ସମୟରେ ହୋଇଥାଏ, ସେଥିପାଇଁ ସେମାନଙ୍କୁ ଯଦି ଦରକାର ପଡ଼ିଥାଏ ଆମେ ଡିଏନ୍ସି ବାସି କରିକି 3 ମାସ 4 ମାସ ଔଷଧ, ବହୁତ ମହିଳା ସେଥିରେ ବି ଭଲ ହୋଇଯାଆନ୍ତି। ଯଦି ନ ଭଲ ହୁଅନ୍ତି କି ବାରମ୍ବାର ବ୍ଲିଡ଼ିଙ୍ଗ ହୁଏ ଆଉ ବହୁତ ଶୀଘ୍ର ବ୍ଲିଡ଼ିଙ୍ଗ ହୁଏ, ବହୁତ ମାତ୍ରାରେ ବ୍ଲିଡ଼ିଙ୍ଗ ହୁଏ, ତାହେଲେ ଆମେମାନେ ୟୁଟ୍ରସ୍ କରିବାକୁ ପଡ଼ିଥାଉ। କିନ୍ତୁ ଆପଣ ଯେଉଁ କହିଲେ ମେନୋପଜ୍ ପରେ ଯଦି ଗୋଟେ ମହିଳା 12 ମାସ ତାଙ୍କର ମେନ୍ସ ବନ୍ଦ ହୋଇଗଲା, ଆମେ ତାକୁ ଡିକ୍ଲେୟାର କରିଦେଲୁ ଏଇଟା ମେନୋପଜ୍ ହୋଇଗଲା, କିନ୍ତୁ ତାପରେ ଯଦି କୌଣସି ମହିଳା ମାନେ ଆମେ ଦେଖିଛୁ 60-70 ବର୍ଷର ମହିଳାମାନେ ବି ଯଦି କିଛି ବି ମାନେ ଏତେ ଟିକେ ବି ବ୍ଲିଡ଼ିଙ୍ଗ ହୁଏ କିମ୍ବା ବ୍ରାଉନିସ୍ ଡିସ୍ଚାର୍ଜ ହୁଏ, ସେଇଟା ବହୁତ ବିପଦଜନକ ଲକ୍ଷଣ, କାହିଁକି ବହୁତ ପ୍ରକାର ଆମେ ଦେଖିଛୁ ଯେ ପୋଷ୍ଟ ମେନୋପଜାଲ ବ୍ଲିଡ଼ିଙ୍ଗରେ 70% ଏଇଟା କ୍ୟାନ୍ସରର ସଙ୍କେତ ଦେଇଥାଏ। ଯଦି
0: ମାନେ 12 ମାସ ପରେ ବା
1: 12 ମାସରେ କୌଣସି ସ୍ତ୍ରୀ ଲୋକ 12 ମାସ ଯଦି ମେନୋପଜ 40 ବର୍ଷ ପରେ 12 ମାସ ମେନୋପଜ ହୋଇଯାଇଛି, ତାପରେ ଯଦି ବ୍ଲିଡ଼ିଙ୍ଗ ହେଲା, ତାହେଲେ ନିଶ୍ଚୟ ସେ ଡାକ୍ତରଙ୍କୁ ଦେଖା କରନ୍ତୁ। ଡାକ୍ତର ସବୁ ପରୀକ୍ଷା କରିବେ, ବହୁତ ସମୟରେ ନର୍ମାଲ ବି ବାହାରି ଥାଇପାରେ, ଏଇଟା ବହୁତ ସମୟରେ ଇନଫେକ୍ସନ୍ ସିନାଲ ଭାଜାନାଇଟିସ୍ ଯଦି ହୋଇଥାଏ ତାହେଲେ କିଛି ଔଷଧ ଦେଲେ ଭଲ ହୋଇଯାଏ, କିନ୍ତୁ ଆମେ ଦେଖିଛୁ 70-80% ସ୍ତ୍ରୀ ଲୋକମାନେ ଏଇ କ୍ୟାନ୍ସର ଯୋଗୁଁ ଏମିତି ହୋଇଥାଏ। ସବୁ ମହିଳାମାନଙ୍କୁ କହୁଛୁ ଯେ ନିଜେ ସେଲ୍ଫ ବ୍ରେଷ୍ଟ ଏକ୍ସାମିନେସନ୍ ନିଜର ସପ୍ତାହରେ ଥରେ।
0: ଆଉ ଗୋଟେ କଲ୍ ଆସିଯାଇଛି ଆମର ସ୍ଥାବନ୍ଧୁଙ୍କର। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ଡକ୍ଟର କାର୍ଯ୍ୟମୁଖ, ଆପଣଙ୍କୁ ସ୍ୱାଗତ କରୁଛୁ। କିଏ କହୁଛନ୍ତି ଭଉଣୀ?
2: ମୁଁ ନିମିତା କହୁଥିଲି।
0: କ'ଣ ଆପଣଙ୍କର ପ୍ରୋବ୍ଲେମ୍ ଅଛି, ଅସୁବିଧା ଅଛି? ଆମ ଆଗରେ ବସିଛନ୍ତି ଡକ୍ଟର ଇନ୍ଦିରାପାଳ, ଏମ୍ କେ ସି ମେଡ଼ିକାଲ କଲେଜର।

0: ଇଚ୍ଛା କରୁନାହାନ୍ତି ଛୁଆ। ଆପଣ ଭାବିଥିବେ ଯେ ମୋର 3 ମାସ ମେନ୍ସ ହେଉନି, ମୋର ବୋଧେ PCOD ଅଛି ସେଥିପାଇଁ ମେନ୍ସ ହେଉନି, କିନ୍ତୁ ବେଳେବେଳେ ଏମିତି ବି ହୋଇଥାଇପାରେ ଯେ ପ୍ରେଗନେନ୍ସି ରହିଥାଏ। ବହୁତ ସମୟରେ ପେସେଣ୍ଟ ମାନେ ଆମ ପାଖକୁ ଡେରିରେ ଆସନ୍ତି, ଆମେ ତ ଜାଣିନଥିଲୁ, ଏମିତି ଆମର ତ ସବୁବେଳେ ଗଡ଼ି ଗଡ଼ିକି ହେଉଛି ମେନ୍ସ, ସେଥିପାଇଁ ଆମେ ଜାଣିପାରିଲୁନୁ। ସେଥିପାଇଁ ମାନେ ଆମେ ଭାବିବାନି ସବୁବେଳେ ଯେ PCOD, ଆଜି ଆପଣ ଯଦି କେବେ ବି ଛୁଆ ଚାହୁଁନାହାନ୍ତି ତାହେଲେ ମେନ୍ସଟ୍ରୁଆଲ୍ ରେଗୁଲାରିଟି ପାଇଁ ଆପଣ ଔଷଧ ଖାଇବାକୁ ପଡ଼ିବ।
1: ହେଲେ ଏବେ 2-3 ମାସକୁ ଥରେ ଚଳିବ ନା, କିଛି ପ୍ରୋବ୍ଲେମ୍ ନାହିଁ ନା?
0: ଏକ୍ଚୁଆଲି ଆମେ 3 ମାସ କହୁନୁ, ଏକ୍ଚୁଆଲି ଆମେ ଚାହୁଁଛୁ ଗୋଟେ ମହିଳା ନିଶ୍ଚୟ 45 ଦିନରୁ 60 ଦିନ ଭିତରେ ମେନ୍ସ ହେଇଯିବା ଉଚିତ। ଯଦି 45 ଦିନରୁ 60 ଦିନ ଭିତରେ ଯଦି ନ ହେଉଛି ତାହେଲେ ମେଡିସିନ୍ ଖାଇଦେବା ଉଚିତ।
2: ଆଉ
0: ଏମିତି ସବୁବେଳେ ତ PCOS ରୋଗ ଅଛି କହିକି ଆମେ ସେଟାକୁ
2: ଅବହେଳା କରିବାନି ନାହିଁ, ହେଲା। PCOD ନିମନ୍ତେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ସେଟା ତ ମ୍ୟାଡ଼ାମ୍ କହିଲେ ମେନୋପୋଜ୍ ପର୍ଯ୍ୟନ୍ତ PCOD ରହିବା ହିଁ ରହିବ, ଇରେଗୁଲାର ହେଇବ, ସେଥିପାଇଁ ଆପଣ ମେଡିସିନ୍ ଖାଇବେ ତାହେଲେ ରେଗୁଲାର ହେଇପାରିବ, ଆପଣ ସୁସ୍ଥ ବି ରହିପାରିବେ। ରହୁଛୁ, ନମସ୍କାର।
0: ସେକେଣ୍ଡ ତାପରଠାରୁ ଅଛି ଆମର ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ଗ୍ରୀବା କ୍ୟାନ୍ସର, ଏହାକୁ ଆପଣମାନେ ଜାଣିଥିବେ ଯେ ଏଥର ଆମେ ସର୍ଭାଇକାଲ କ୍ୟାନ୍ସର ଟୀକା ଝିଅମାନଙ୍କୁ 9ରୁ 15 ବର୍ଷର ଝିଅମାନଙ୍କୁ ଟୀକା ପାଇଁ ଗଭର୍ଣ୍ଣମେଣ୍ଟ ସେଟା ଫ୍ରିରେ
2: କରୁଛି।
0: ଆଗରୁ ସେଟା ନଥିଲା, ଏଇ ବର୍ଷ ଆମର ସେଟା 9ରୁ 15 ବର୍ଷର ଝିଅମାନଙ୍କୁ ଦିଆହଉଛି।
2: ଗୋଟେ କଲ୍ ଆସିଛି ଆମର। ହ୍ୟାଲୋ
3: ହ୍ୟାଲୋ
2: ନମସ୍କାର ମ୍ୟାଡମ୍।
3: ହଁ ମ୍ୟାଡମ୍ ନମସ୍କାର,
2: ସ୍ୱାଗତ କରୁଛୁ ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ।
3: ମ୍ୟାଡମ୍ ମୋ ନାଁ ହଉଛି ମୀନାକ୍ଷୀ ପାତ୍ର, ମୁଁ ନୟାଗଡ଼ରୁ କହୁଥିଲି।
2: ହଁ ଭଉଣୀ, ମୀନାକ୍ଷୀ ଭଉଣୀ, ଆମ ଆଗରେ ବସିଛନ୍ତି ଡକ୍ଟର ଇନ୍ଦିରା ପାଳ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ, MKC ମେଡିକାଲ କଲେଜ ବ୍ରହ୍ମପୁର। ଆପଣଙ୍କ ପ୍ରଶ୍ନ କଣ ପଚାରନ୍ତୁ, ଆମ ମ୍ୟାଡମ୍ ଉତ୍ତର ଦେବେ।
3: ମ୍ୟାଡମ୍ଙ୍କୁ ମୋର ନମସ୍କାର।
0: ନମସ୍କାର
3: ମ୍ୟାଡମ୍, ମୁଁ ମାନେ ଆଗରୁ ତ ଆପଣଙ୍କର ବହୁତ ନାଁ ଶୁଣିଛି ବ୍ରହ୍ମପୁରରେ, ମାନେ ଆମର ଝିଆରୀ ବି ଆପଣଙ୍କ ପାଖରେ ଟ୍ରିଟମେଣ୍ଟ ହଉଥିଲେ, ଆମର ଭାଣିଜୀ ସମସ୍ତେ ହଉଥିଲେ। ମ୍ୟାଡମ୍ ମୋର ଗୋଟେ ପ୍ରଶ୍ନ ହଉଛି ଯେ ଏବେ ମାନେ ମତେ 45 ହେଲାଣି, ତ ବେଳେବେଳେ ମାନେ କଣ ହଉଛି, ପିରିୟଡ୍ ଠିକ ସମୟରେ ହଉଥିଲା, ଏବେ ସାଙ୍ଗେ ସାଙ୍ଗେ ପିରିୟଡ୍ ହେଇଯାଉଛି, ମାନେ ପ୍ରତି 18 ଦିନ 19 ଦିନରେ ପିରିୟଡ୍ ହେଇଯାଉଛି, ତାପରେ ଆଣ୍ଠୁ ଗୁଣ ସବୁ କାଟୁଛି, ତ
0: ଶୀଘ୍ର ହେଇଯାଉଛି। ୟୁଜୁଆଲି ଆମେ ଏଇଟା ବେଳେ ବେଳେ ବି ନର୍ମାଲ ହୋଇଥାଏ, ମେନ୍ସ ହେବା ବନ୍ଦ ହେବାର 5-6 ମାସ ଆଗରୁ ମହିଳାମାନଙ୍କଠାରେ ଯେତେବେଳେ ଇଷ୍ଟ୍ରୋଜେନ୍ ଲେଭେଲ କମିଯାଇଥାଏ, ଗୋଟେ ବ୍ରେନ୍ରୁ ଗୋଟେ ହର୍ମୋନ୍ ଆସେ, ସେ କାହିଁକି ହେଉନି କହି ଅଧିକ ସିକ୍ରେସନ୍ ହୋଇଥାଏ, ସେଥିରେ ବେଳେବେଳେ 5-6 ମନ୍ଥ ଗୋଟେ ମହିଳାମାନେ ଜଲ୍ଦି ଜଲ୍ଦି ହେଇଯାଆନ୍ତି। ଯଦି ଦେଖନ୍ତୁ ଯଦି 2-3 ମାସ ଭିତରେ ଏଇଟା ଆପଣଙ୍କର ମେନୋପୋଜ୍ ନ ହେଉଛି ଆପଣ, କିମ୍ବା ଯଦି ଜଲ୍ଦି ହେଇପାରେ କିମ୍ବା ବେଶୀ ଦିନ କିମ୍ବା ବେଶୀ ପରିମାଣରେ ଯଦି ବ୍ଲିଡ଼ିଙ୍ଗ ହେଉଥାଏ ତାହେଲେ ଆପଣ ନିୟରେଷ୍ଟ ଡକ୍ଟରଙ୍କୁ ଦେଖା କରନ୍ତୁ, ଗୋଟେ ଅଲ୍ଟ୍ରାସାଉଣ୍ଡ କରିଦିଅନ୍ତୁ। ଯଦି ଏଇଟା ନର୍ମାଲ ଅଛି, କିଛି ଆପଣ ୟୁଟ୍ରସ୍ରେ କିଛି ପ୍ରୋବ୍ଲେମ୍ ନାହିଁ, ତାହେଲେ ଆପଣ ବେଶୀ ବ୍ଲିଡ଼ିଙ୍ଗ ହେଲେ କିଛି ଦବାଇ ଖାଇପାରିବେ, ଔଷଧ ଖାଇପାରିବେ। ଏଇଟା ହେଉଛି ଆପଣ ପ୍ରଥମ ପାର୍ଟ। ସେକେଣ୍ଡ ପାର୍ଟ, ଆପଣ ଯେଉଁ ଆଣ୍ଠୁଗଣ୍ଠି ବିନ୍ଧା ହେଉଛି କହୁଛି, ଏଇ ମୁଁ ଏଇ ଟିକେ ଆଗରୁ ଡିସ୍କସନ୍ କରୁଥିଲି ଯେ ଯେତେବେଳେ ମହିଳାମାନଙ୍କର 40 ବର୍ଷ ପରେ ବହୁତ ହାଡ଼ ଅଷ୍ଟିଓପୋରୋସିସ୍ ହାଡ଼ ପୋରିଆ ହେଇଯାଇଥାଏ, ଆଉ ମହିଳାମାନଙ୍କଠାରେ ଅଧିକ ଦେଖାଯାଇଥାଏ, କାହିଁକି ନା ପିଲା ଜନ୍ମ ହେବା, ପିଲା କ୍ଷୀର ଖାଇବା, ଆଉ ସେମାନେ ଖାଦ୍ୟରେ କ୍ୟାଲସିୟମ ଅଭାବରୁ ହୋଇଥାଏ। ସେଥିପାଇଁ ଆପଣ ନିୟମିତ ଭାବରେ ବର୍ଷକୁ ଏଟଲିଷ୍ଟ 3 ମାସ 100 ପଟିକା କ୍ୟାଲସିୟମ ଆଉ ଭିଟାମିନ୍ D3 ସେବନ କରନ୍ତୁ ଡକ୍ଟରଙ୍କ ପରାମର୍ଶ ଅନୁସାରେ, ଯେମିତି ଆପଣଙ୍କର ହାଡ଼ର ଷ୍ଟ୍ରେନ୍ଥ ଭଲ ରହିବ, କ୍ୟାଲସିୟମ ଲେଭେଲ ଆପଣଙ୍କ ବୋନ୍ରେ ବଡ଼ିରେ ଠିକ୍ରେ ରହିବ, ତାହେଲେ ଶୁଣନ୍ତୁ 20 ଦିନରେ ପିରିୟଡ଼ ହେବାଟା ଠିକ୍ ନୁହଁ, କିନ୍ତୁ ଆମେ ଦେଖିଛୁ ଯେ ମେନ୍ସ ବନ୍ଦ ହେବାକୁ ଥିବ ତାହେଲେ ବେଳେବେଳେ ମହିଳାମାନେ 2-3 ମାସ 20 ଦିନ ଅଧିକ ଜଲ୍ଦି ଜଲ୍ଦି ମେନ୍ସ ହେଇଯାଆନ୍ତି, କିନ୍ତୁ ଆପଣ ଯଦି ଜଲ୍ଦି ଜଲ୍ଦି ମେନ୍ସ ହେଇଯାଆନ୍ତି ତାହେଲେ ଆପଣ ଡକ୍ଟରଙ୍କ ପାଖରେ ଦେଖାନ୍ତୁ, ଗୋଟେ ଥର ଅଲ୍ଟ୍ରାସାଉଣ୍ଡଗ୍ରାମ କରିଦିଅନ୍ତୁ, ମେନ୍ସ ଠିକ୍ 25 ଦିନରୁ 28 ଦିନ ଭିତରେ ହେବା ପାଇଁ ଔଷଧ ଖାଇଦିଅନ୍ତୁ। ଏଇ ଭିତରେ ଯଦି 6 ମାସ ଭିତରେ ଆପଣଙ୍କର ମେନ୍ସ ବନ୍ଦ ହେଇଯାଏ ତାହେଲେ ଏଇଟା ଭଲ କଥା, କିନ୍ତୁ ଯଦି ବହୁତ ଶୀଘ୍ର ମେନ୍ସ ହେବା ଆଉ ବହୁତ ପରିମାଣରେ ହେବା ଆଉ ବହୁତ ଦିନ ପର୍ଯ୍ୟନ୍ତ

0: ରିସ୍କ ଫ୍ୟାକ୍ଟର ଥାଉଛି। ଏଇଟା ଦେଖାଯାଇଛି ଯେ ଆମ ଦେଶରେ ପାଖାପାଖି ବର୍ଷକୁ 34,000 ମହିଳାମାନେ ଏଇ କ୍ୟାନ୍ସର ସର୍ଭିସରେ ଆକ୍ରାନ୍ତ ହୋଇଥାନ୍ତି। ଆଉ ଯେତେ ମହିଳା ପୃଥିବୀରେ କ୍ୟାନ୍ସର ସର୍ଭିସ ଅଛନ୍ତି, ଆମ ଦେଶରେ ପାଖାପାଖି ତାକୁ 20% ମହିଳା ଆମ ଦେଶରୁ ଅଛନ୍ତି, କାହିଁକି ଆମ ଗୋଟେ ବହୁତ ବଡ଼ ଦେଶ ଆଉ ବହୁତ ମହିଳାମାନେ ଏଠି ଅଛନ୍ତି। ଏଥିରେ ଦେଖାଯାଇଛି ଆମେ ଆମ କ୍ଲିନିକାଲ ପ୍ରାକ୍ଟିସରେ ଦେଖିଛୁ ଯେ ମହିଳାମାନେ ଏଇ ଯେଉଁ ସମୟରେ ଟିକେ ଟିକେ ବ୍ଲିଡ଼ିଂ ହେବା, ସେମାନେ ଲୁଚାଇଥାନ୍ତି, ଘରେ କହିନଥାନ୍ତି କିମ୍ବା କୌଣସି ଡାକ୍ତରଙ୍କର ସାହାଯ୍ୟ ନେଇନଥାନ୍ତି। ଆଉ ବହୁତ ସମୟ ଆମ ପାଖକୁ ଯେତେବେଳେ ଆସନ୍ତି ସେତେବେଳେ କ୍ୟାନ୍ସରଟା ବହୁତ ଲେଟ୍ ଷ୍ଟେଜ୍ରେ ହୋଇଥାଏ, ଯେତେବେଳେ ସେଇଟା ଅପରେସନ୍ କରିକି ଆମେ କାଢ଼ିବାର ସେଇଟା ମାନେ ନାହିଁ, ସେ ଷ୍ଟେଜ୍କୁ ଆମେ ପାରି କରିଥାଉ। ସେଥିପାଇଁ ସେମାନଙ୍କୁ ରେଡ଼ିଓଥେରାପି କିମ୍ବା କେମୋଥେରାପି ଦେଇଥାନ୍ତୁ। ଯଦି ଏକ୍ଚୁଆଲି କ୍ୟାନ୍ସର ଯେ କାହାକୁ ହେବ ଏମିତି ନ ହେବ କିଛି କହିହେବନି, କିନ୍ତୁ ଆମେ କହିବା କଥା ଯେ ଯଦି ଏମିତି କିଛି ମେନୋପଜ୍ ସିମ୍ପଟମ୍ସ ଆସୁଛି, ବ୍ଲିଡ଼ିଂ ସିମ୍ପଟମ୍ ଯେଉଁଟା ଇରେଗୁଲାର ବ୍ଲିଡ଼ିଂ ହେଉଛି, କିମ୍ବା ମେନୋପଜ୍ ପରେ ବର୍ଷେ ମେନ୍ସଟ୍ରୁଏସନ୍ ବନ୍ଦ ହେଲା ପରେ ଯଦି କିଛି ମେନୋପଜ୍ ମାନେ ବ୍ଲିଡ଼ିଂ ହେଉଛି ତାହେଲେ ତୁରନ୍ତ ଆପଣ ଡକ୍ଟରଙ୍କୁ ଦେଖା କରନ୍ତୁ। ବହୁତ ସମୟରେ ସ୍ତ୍ରୀ ଲୋକମାନଙ୍କ ଟିକେ ଟିକେ କଷଡ଼ିଆ ଯାଉଥିଲା, ତ ସେଥିପାଇଁ ଏଇଟା କିଛି ଭାବିଲେନି, କିନ୍ତୁ ଏନି ବ୍ଲିଡ଼ିଂ ମାନେ କଷଡ଼ିଆ ଯିବା, ମାଟିଆ ଯିବା, କରିଆ ରଙ୍ଗର ଡିସଚାର୍ଜ ହେବା, ଏନି ଡିସଚାର୍ଜ ଯଦି ଅଧିକ ଡିସଚାର୍ଜ ହେବ କିମ୍ବା ଦୁର୍ଗନ୍ଧପୂର୍ଣ୍ଣ ହେବ କିମ୍ବା ଆପଣଙ୍କ ଶାଢ଼ୀରେ କିଛି ଚିହ୍ନ ଲାଗିବ, ତାହେଲେ ଆପଣ ଶୀଘ୍ର ତୁରନ୍ତ ପରାମର୍ଶ କରନ୍ତୁ। ଆଉ ଇଜିଲି ସେଟାର ଗୋଟେ ପରୀକ୍ଷା କରାଇ ନେବା ଉଚିତ। ବହୁତ ସମୟରେ ଆମେ ବି ଦେଖିଛୁ ବହୁତ ସ୍ତ୍ରୀ ଲୋକ ଯାଆନ୍ତି ପାଖ ଡାକ୍ତରଖାନାକୁ ଯେ ହ୍ୱାଇଟ୍ ଡିସଚାର୍ଜ ଅଛି, କିଛି ବଟିଆ ନେଇ ଆସିଥାନ୍ତି, କିନ୍ତୁ ପ୍ରକୃତରେ ସେମାନଙ୍କର ସେଇ ଜନଙ୍ଗ ଭିତରେ ସର୍ଭାଇକାଲ ପାପ୍ସ୍ମିୟର କରାଯାଏ, ସେଇ ପାଣିକୁ ନେଇ ଆମେ ପରୀକ୍ଷା କରିଥାଉ, ସେଥିରେ କ୍ୟାନ୍ସର ଅଛି କି ନାହିଁ ଦେଖିଥାଉ କିମ୍ବା ଚେକଅପ୍ କରିଥାଉ। ସେଠି ପ୍ରପର୍ ଜାଗାରେ ଯାଇକି ଯେଉଁଠି ଚିକିତ୍ସା ଚେକଅପ୍ ହେଉଛି ତାଙ୍କୁ କରେଇ
1: ସଠିକ୍ ଡାକ୍ତରଙ୍କ ସହିତ ପରାମର୍ଶ କରି
0: ଦେଖେଇ ଦେଇକି ପରୀକ୍ଷା କରିଦେଲେ।
1: ଆଉ ଗୋଟେ କଲ୍ ଆସିଛି ଆମର। ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍ ନମସ୍କାର।
1: ନମସ୍କାର, ସ୍ୱାଗତ କରୁଛୁ ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ।
2: ମ୍ୟାଡମ୍ ମୋ ନାଁ କୁମାରୀ ସାହୁ, ମୁଁ ମୋର ଦେଢ ମାସ ସାରେ ପିରିୟଡ୍ସ ହେଉଛି ଆଉ ହ୍ୱାଇଟ୍ ଡିସଚାର୍ଜ ହେଉଛି। ମ୍ୟାଡମ୍
0: କେତେ ଆପଣଙ୍କ ବୟସ କେତେ?
2: 18 ବର୍ଷ।
0: 18 ବାହା ହେଇଛନ୍ତି ନା ହେଇନାହାନ୍ତି? ୟୁଜୁଆଲି ଅବିବାହିତ ଝିଅମାନଙ୍କ ପାଖରେ ଯଦି କିଛି ସେକ୍ସୁଆଲ କଣ୍ଟାକ୍ଟ ରହେନି, ଯେଉଁ ଟିକେ ହ୍ୱାଇଟ୍ ଡିସଚାର୍ଜ, ଏଟା ପ୍ରତ୍ୟେକ ମହିଳାମାନଙ୍କର ୟୁଜୁଆଲି ଗୋଟେ ମେନାର୍କି ପରେ ମାନେ ମେନ୍ସଟ୍ରୁଏସନ୍ ସାଇକେଲ ଆରମ୍ଭ ହେଲା ପରେ କିଛି ମାତ୍ରା ଅଠାଳିଆ ଭାବରେ ସେକ୍ସୁଆଲ ହୋଇଥାଏ, କିନ୍ତୁ ଯଦି ସେଇଟା କିଛି ମାନେ ସ୍ମେଲ୍ ହେଉନି କିମ୍ବା କିଛି କୁଣ୍ଡେଇ ହେଉନି କି କିଛି ଇଏ ହେଉନି, ତାହେଲେ ଆପଣ ବାରମ୍ବାର ଶୌଚ ହୁଅନ୍ତୁ ଆଉ ସଫା ରଖନ୍ତୁ, କିନ୍ତୁ ଗରମ ପାଣି କି ଡେଟଲ ବ୍ୟବହାର କରିବା ଉଚିତ ନୁହଁ, ନର୍ମାଲ ଥଣ୍ଡା ପାଣି ସଫା ରଖନ୍ତୁ ଆଉ
1: ପ୍ୟାଣ୍ଟ ହାଇଜିନ୍ ମେଣ୍ଟେନ୍ କରନ୍ତୁ,
0: ଚେଞ୍ଜ କରନ୍ତୁ, ସଫା ପ୍ୟାଣ୍ଟ ପିନ୍ଧନ୍ତୁ, ଦ୍ୟାଟ୍ ଇଜ୍ ଅଲ। ସେଥିପାଇଁ ହ୍ୱାଇଟ୍ ଡିସଚାର୍ଜ ପାଇଁ ବ୍ୟସ୍ତ ହୁଅନ୍ତୁନି। ଯେଉଁ ସେକେଣ୍ଡ କଥା ହେଉଛି ଯେଉଁଟା 45 ଦିନ ମେନ୍ସ ଅଛି, ୟୁଜୁଆଲି ଅବିବାହିତ ମହିଳାମାନେ 30-45 ଦିନ ଭିତରେ ହେଲେ ଠିକ୍ ଅଛି, କିନ୍ତୁ ଆପଣଙ୍କର ଓଜନ କେତେ, କିଛି ବିସିଡ଼ିର ଲକ୍ଷଣ ଅଛି କି ସେଇଟା ବି, ଆଉ ଥାଇରଏଡ଼୍ ପରୀକ୍ଷା, ଏମିତି କିଛି ମାଇନର ପରୀକ୍ଷା ମଧ୍ୟ କେତେବେଳେ ସୁବିଧା ଦେଖି କରାଇ ନିଅନ୍ତୁ। କିନ୍ତୁ ଏଇଟା ଆମେ ଯଦି ଅବିବାହିତ ମହିଳା 28-45 ଦିନ ଭିତରେ ମେନ୍ସଟ୍ରୁଏସନ୍ ହେଉଛନ୍ତି କିମ୍ବା ରେଗୁଲାରଲି ହେଉଛନ୍ତି, ତାହେଲେ ଏତେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ, କିନ୍ତୁ ମଝିରେ କେତେବେଳେ ସୁବିଧା ଦେଖିକି ଆପଣ ଅଲ୍ଟ୍ରାସାଉଣ୍ଡ ଏବଂ ଥାଇରଏଡ଼୍ କରାଇ ନିଅନ୍ତୁ। ସର୍ଭାଇକାଲ କ୍ୟାନ୍ସର ବିଷୟରେ ଆମେ ଡିସ୍କସନ୍ କରୁଥିଲୁ, ଏଇ
1: ଆପଣଙ୍କ
0: ମାଧ୍ୟମରେ ଜଣାଇ ଦେଉଛୁ ଯେ କୌଣସି ମହିଳା ଯଦି ଅଧିକ ବ୍ଲିଡ଼ିଂ ହେଉଛି କିମ୍ବା ଆବ୍ନର୍ମାଲ ବ୍ଲିଡ଼ିଂ ହେଉଛି, ତାହେଲେ ନିଜର ପରୀକ୍ଷା ଗୋଟେ ସେଣ୍ଟର, ଯେଉଁଠି ଆଜିକାଲି ତ ପ୍ରତି ଡିଷ୍ଟ୍ରିକ୍ଟରେ ପାଖାପାଖି ସବୁ ମେଡ଼ିକାଲ କଲେଜ ଅଛି, ତାହେଲେ ସ୍ତ୍ରୀ ପ୍ରସୂତି ଯାଇ ଆପଣଙ୍କର ନିଜର ଚେକଅପ୍ କରିଦେଉ। ମାନେ ଅନ୍ୟ ଦେଶ ଗୁଡ଼ିକରେ ଯଦି ଆମେରିକା, ଲଣ୍ଡନ, ଏମିତି ପ୍ରତି ମହିଳାଙ୍କର ବାଧ୍ୟତାମୂଳକ ଭାବରେ ପ୍ରତି 3 ବର୍ଷ ଥରେ ଏଇ ପାପ୍ସ୍ମିୟର ବା କ୍ୟାନ୍ସର ଟେଷ୍ଟିଂ କରିବାର ନିୟମ
1: ବାଧ୍ୟତାମୂଳକ ରହିଛି,
0: ସେମିତି ଆମ ଦେଶ ସେତେ ଏତେ ଲୋକଙ୍କ ପାଇଁ ମାନେ ସୁବିଧା ସେମିତି ବାଧ୍ୟତାମୂଳକ ନାହିଁ, କିନ୍ତୁ ଯଦି

0: ଆପଣ ଯେଉଁ ଡିମ୍ବାଶୟ ଯେଉଁ ଥାଏ, ଦୁଇଟା ଡିମ୍ବାଶୟ ଆମ ମହିଳାମାନଙ୍କର ଥାଏ। ୟୁଜୁଆଲି ଡିମ୍ବାଶୟ କ୍ୟାନ୍ସର ହେଲେ ୟୁଜୁଆଲି ଯେହେତୁ ଏଇଟା ପେଟ ଭିତରେ ଥାଏ, ହଠାତ୍ କିଛି ଲକ୍ଷଣ ପ୍ରକାଶ ପାଇନଥାଏ। ଯେମିତି ୟୁଟ୍ରାଇନ୍ କ୍ୟାନ୍ସର କି ସର୍ଭାଇକାଲ କ୍ୟାନ୍ସରରେ ପେସେଣ୍ଟକୁ ବ୍ଲିଡ଼ିଂ ହେଲା, ତାକୁ ଗୋଟେ ଦେଖାଗଲା, ସେ ଡାକ୍ତର ପାଖକୁ ଆସିଲା। କିନ୍ତୁ ବହୁ ସମୟରେ ଯେତେବେଳେ ଡିମ୍ବାଶୟରେ ଯେତେବେଳେ କ୍ୟାନ୍ସର ହୁଏ, ସେତେବେଳେ ହଠାତ୍ ତାକୁ କିଛି ସିମ୍ପଟମ୍ସ ଦେଖାଯାଇଥାଏ। ଖାଲି ଭୋକ ନ ଲାଗିବା, ଓଜନ କମିଯିବା, ପେଟ ଆସ୍ତେ ଆସ୍ତେ ବ୍ଲୋଟିଂ ସେନ୍ସେସନ୍ ଲାଗିବା, ପେଟ ଫୁଲିବା, ଏମିତି ଲାଗେ। ସେ ଧୀରେ ଧୀରେ ଲାଗେ, ପେସେଣ୍ଟ ଜାଣିପାରେନି। ୟୁଜୁଆଲି ଆମେ ଯଦି ଅର୍ଲି ଷ୍ଟେଜ୍ ଦେଖିବା, ତାହେଲେ ଅଲ୍ଟ୍ରାସୋନୋଗ୍ରାମ କଲେ ହିଁ ଆମେ ଜାଣିପାରିବା। କିନ୍ତୁ କୌଣସି ମହିଳା ଏମିତି ନିଜେ ନିଜେ ଯାଇକି କିଛି ଖାଲିଟାରେ ଅଲ୍ଟ୍ରାସୋନୋଗ୍ରାମ କରନ୍ତି ନାହିଁ। କିନ୍ତୁ ୟୁଜୁଆଲି ସେମାନଙ୍କୁ ସେଇ ମହିଳାମାନେ ନିଜେ ନିଜେ ସତର୍କ ହୋଇକି ତାଙ୍କର 40 ବର୍ଷ ପରେ ଥରେ ହେଲ୍ଥ ଚେକଅପ୍ ମାନେ ମଝିରେ ମଝିରେ କରାଇ ନେବା ଉଚିତ। ତାହେଲେ ଆମେ ମହିଳାମାନଙ୍କୁ କ୍ୟାନ୍ସର
1: ମେନୋପର୍ଯ୍ୟନ୍ତ ସମସ୍ୟାରୁ ମୁକ୍ତ ହୋଇପାରିବା, କ୍ୟାନ୍ସର ମଧ୍ୟ ଆମେ ରକ୍ଷା ପାଇପାରିବା, ଆମେ ସୁସ୍ଥ ରହିବା ସହିତ ଆମ ପରିବାର ମଧ୍ୟ ସୁସ୍ଥ ରଖିପାରିବା। ଆପଣ ଶୁଣିଲେ ଆମର ଡାକ୍ତର ମହାଶୟ ଆମକୁ ବିଭିନ୍ନ ପ୍ରକାର ପରାମର୍ଶ ଦେଲେ ଯେ ମେନୋପଜ୍ର ଲକ୍ଷଣ ଗୁଡ଼ିକ କ'ଣ, ତାର ସମାଧାନ ମଧ୍ୟ ଆମେ କେମିତି କରିପାରିବା। ଯଦି ଆପଣ ଏହି ମେନୋପଜ୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ନିକଟସ୍ଥ ସଠିକ୍ ଡାକ୍ତରଙ୍କ ସହିତ ପରାମର୍ଶ କଲେ ଆପଣ ସୁସ୍ଥ ରହିପାରିବା ସହିତ ଆପଣଙ୍କ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବେ। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆସିଲେ ଆମ କାର୍ଯ୍ୟକ୍ରମକୁ, ଆମର ଆକାଶବାଣୀ ମାଧ୍ୟମରେ ଆମ ଅନେକ ଶ୍ରୋତାମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ହ୍ୟାଲୋ ଡକ୍ଟର। ହ୍ୟାଲୋ ଡକ୍ଟର।

ଶୁଣିଲି ଆମର ସ୍ୱାସ୍ଥ୍ୟ ଭିତ୍ତିକ ଲାଇଫ୍ କ୍ଷମା କରିବି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର ଉପସ୍ଥାପନାରେ ଥିଲେ ଧରିତ୍ରୀ ସାହୁ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ପେନ୍ର 100.6 ମେଗା ହଚକେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆରମ୍ଭ କରିବା କାର୍ଯ୍ୟକ୍ରମ କଥାଚିତ୍ର ଗୀତରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଚିତ୍ ଚୋର କଥାଚିତ୍ରର ଏହି ଗୀତରୁ

କଥାଚିତ୍ର ମଧୁମତୀ, ଶୈଳେନ୍ଦ୍ରଙ୍କ ରଚନା, ସଲିଲ ଚୌଧୁରୀଙ୍କ ସଙ୍ଗୀତ, ଗୀତଟି କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବି ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଜୀବନବାଣୀ କରଛ ନା ବାଳକୃଷ୍ଣ ଦାସ ସଙ୍ଗୀତବଦ୍ଧ କଥା ଚିତ୍ର ମାଣିକଚୁରୀରୁ ଶୁଣିଲେ ଏକ ନିର୍ମଳା ମିଶ୍ରଙ୍କ କଣ୍ଠରେ। ସନ୍ଦୀପନାଥ ରଚନା ବାପି ଟୁଟୁଲଙ୍କର ସଙ୍ଗୀତବଦ୍ଧ କଥାଚିତ୍ର ମଧୁବାଲାର ଏହି ଗୀତକୁ ଗାଇଛନ୍ତି ଶ୍ରେୟା ଘୋଷାଲ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ସୁରକ୍ଷିତ ରହିବ।
2: ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ରାଖାଲମତିକ ସଙ୍ଗୀତବଦ୍ଧ ଗୌର ପଟ୍ଟନାୟକଙ୍କ ରଚନା, କଥାଚିତ୍ର ତ୍ରିନାଥ ମେଳାର ଗୀତ, ଗାଇଛନ୍ତି ଚିତ୍ତ ଜେନା ଏବଂ ନିର୍ମଳା ମିଶ୍ର।

0: ଦେଉଛେ।
1: ରାଜା ବାବୁ ମୁଇଁ ତ ଅଛେ, ହଁ ଡରୁଛ କାଁ କରି? କିଛି ନାଇଁ ହୁଏ, ଯୋ ଟିଭି ଦେଖୁଥିବ ଯୋ।
0: ରାଜା
2: ରେଜଲ୍ଟ କେମିତି ରଖୁଛ? ନାଇଁ ଛୁଆ ଗୋଟେ।

0: ସେତିକି ଅମାନସିକ ହେ। ମନୁଷ୍ୟ ଯେତେବେଳେ ଖାଲି ସଫଳତାକେ ଆବରି ବସି ସେତେବେଳେ ସେ ସିଡ଼ି ପାଉଁଚ ପରେ ପାଉଁଚ ଚଢ଼ି ଚାଲୁଛି ଉପରକେ ଆର୍ ଉପରକେ। ହେଲେ ଉପରକେ ପହଞ୍ଚିଲା ପରେ ସେ ଯେତେବେଳେ ତଲକେ ଉଲ୍ଟି ଦେଖସି ଦେଖସି ଯେ ତା ପାହାତଲେ ଆର୍ ସେ ସିଡ଼ି ନାହିଁ। ସେଥିଲାଗି ସଫଳତା ହିଁ ତାର ଲାଗି ଗୋଟେ ବଢ଼େଇଟେ ଭୟଙ୍କର ବିଫଳତା ହେ।
1: ଗୌତମ ଦାଦା ଯାଉ ପୁଷ୍ପାଞ୍ଜଳି।
0: ହଁ ମଧୁ।

ଶୁଣିଲି ନାଟକ ବସ୍ତାନୀ। ମୂଳ ରଚନା ଥିଲା ଶାନ୍ତନୁ କୁମାର ରଥ। ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବେଣ୍ଡ୍ର 106.6 MHz ଯୋଗୀ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ। ସମୟ ବର୍ତ୍ତମାନ 11:27 PM।

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ, ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ

ର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ବିଜ୍ଞାନ କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସେଇଠି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଅବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆରମ୍ଭ କରୁଛୁ ଆଜିର ଆମର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ମୋବାଇଲ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ପ୍ରସାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସନ୍ଧ୍ୟା 7:30 ପ୍ରସାର କରିବୁ କାର୍ଯ୍ୟକ୍ରମ କୃଷି ସଂସାର। ଉପସ୍ଥାପନାରେ ଅଛନ୍ତି ଅରୁଣ କୁମାର ଶତପଥୀ। ଆଜି ଏଥିରେ ହାଲଚାଲରେ ଶୁଣିବେ ଅର୍ଗାନିକ୍ ଫାର୍ମିଂ ବିଷୟରେ। ଚାଷୀ ଭାଇଙ୍କ ପାଇଁ ରହିଛି ଜୈବ କୃଷି ଓ ଏହାର ଉପାଦେୟ, ଆଲୋଚନା କରିଛନ୍ତି ଡି ଘନଶ୍ୟାମ। ଏହାପରେ ଶୁଣିବେ ପିପୁଳିଙ୍ଗି ଗ୍ରାମ ପଞ୍ଚାୟତର ସଫଳ ଚାଷୀ ପି ନରହରି ରେଡ୍ଡିଙ୍କୁ।

ରାତି 8:30ରେ ପୁଣି ଥରେ ଶୁଣିବେ କିଛି ଓଡ଼ିଆ ଆଧୁନିକ ଗୀତ। ଗୀତ ଗଜ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ଏବଂ ରାତି 10:30ରେ ଶୁଣିବେ କିଛି ଏକକ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରସାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଅପରାହ୍ନ 6:15। ଶୁଣନ୍ତୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 39ତମ ଭାଗ।

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 39ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ଗୀତଟିଏ, ଚିତ୍ତ ଜେନା ଓ ତ୍ରୁଟି ଦାସଙ୍କ କଣ୍ଠରେ, ରଚନା ରଜନୀକାନ୍ତ ନାୟକ।

ଶୁଣିଲେ ଚିତ୍ତ ଜେନା ଓ ତୃପ୍ତି ଦାସଙ୍କ କଣ୍ଠରେ ଦେଶାତ୍ମବୋଧକ ଗୀତଟିଏ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଅପରାହ୍ନ 6:30। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ସୁନୀଲ ମହାନ୍ତିଙ୍କ ରଚନାରୁ, କଣ୍ଠଦାନ ଏବଂ ସଙ୍ଗୀତ ସଂଯୋଜନା ମୁନ୍ନା ମହାନ୍ତି, ଆଲବମ୍ ଆମେ ପ୍ରେମୀ ଟୋକା।

ଶୁଣିଲେ କେତୋଟି ଓଡ଼ିଆ ଆଧୁନିକ ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଅପରାହ୍ନ 6:40, ପ୍ରସାର କରୁଛୁ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକରୁ। ଏହି ବିଜ୍ଞାପନ ବ୍ୟତୀତ ପରେ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତ ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତ ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ମୋର ଜଣେ ଜିଦିଆ ପଡୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ। ସତରେ ବିଜୁଳି ବିଲ୍ ଜିରୋ ଆସେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ପଡିବ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟ ଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣବର୍ତ୍ତୀ ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19 ରୋଜଗାର ମେଳାରେ ଦେଶବ୍ୟାପୀ

ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା, ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ବିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ

ପ୍ରସ୍ତାବନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଡିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡ ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ ଚାରୋଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣଙ୍କୁ ଜୈବ ବିବିଧତାର ରକ୍ଷକ ଓ 2 ଜଣଙ୍କୁ ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ରାଜ୍ୟସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପଦ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 12ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5ଟି ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ

0: ହୋଇଛି। ଏଥିରେ ଜିଲ୍ଲାର 157 ଜନଜାତି ମୂଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ବିପିଏମ୍ ପ୍ରତିକ୍ରିୟା କହିଛନ୍ତି,
1: ओडिशा के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा सांबलपुर और खुर्दा डिस्ट्रिक्ट्स के आइसोलेटेड प्लेसेस से हीट वेव कंडीशन
0: रियलाइज। ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା

0: ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦ ସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତର ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠି ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଓ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବା ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି
2: ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ 7:00। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106 MHz ଯୋଗେ ଏବଂ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ କଥାଚିତ୍ର ରେହେନା ହେ ତେରେ ଦିଲ୍ ମେ ରୁ। ସମୀରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବମ୍ବେ ଜୟଶ୍ରୀ ଏବଂ ସଙ୍ଗୀତରେ ସଜାଇଛନ୍ତି ହରିଶ ଜୟରାଜ।

ଶୁଣିଲେ କେତେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆ ସମ୍ବାଦ, ପ୍ରସାର କରୁଛୁ ଆକାଶବାଣୀ କଟକରୁ। କିଛି କ୍ଷଣ ମଧ୍ୟରେ

ଲାଇଟ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ ପୁଞ୍ଜି ବିନିଯୋଗ ପ୍ରତିରକ୍ଷା ସାମୁଦ୍ରିକ ସୁରକ୍ଷା ଆର୍ଥିକ ସଂଯୋଗୀକରଣ ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଜାତୀୟ

0: ଡକ୍ଟର ଲାଇଟ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ ପୁଞ୍ଜି ବିନିଯୋଗ ପ୍ରତିରକ୍ଷା ସାମୁଦ୍ରିକ ସୁରକ୍ଷା ଆର୍ଥିକ ସଂଯୋଗୀକରଣ ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଜାତୀୟ ସ୍ଥିତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଳଙ୍କରଣ ସମାରୋହ ଏବଂ ରୁସ୍ତମଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍ ରାଡର୍ ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କର କର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମନେ ଆଏଗା
0: ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି ତ୍ରିପୁରା ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ପୂର୍ବରୁ ଉତ୍ତର ଖାତା ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇଦିନ ସମୟ ପାଇପାରିବେ ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କୀୟ ସମସ୍ତ ବିବରଣୀ ଉପଲବ୍ଧ ହେବ ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟି ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍

0: ଅପହରଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ ଚତୁର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର ହେରାଟ ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କ ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ ସୋଲାର ପ୍ୟାନେଲ ଆଦି ଭାଙ୍ଗି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦ୍ୱିପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ହେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମ ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କମ୍ପ୍ଲିଟ୍ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ DPR ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 ରୁ 5,473 meter ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 meter ରୁ 5,140 meter ପର୍ଯ୍ୟନ୍ତ 974 meterର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟ MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ

0: ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼େନ ବ୍ଲକରେ ସିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଘାସିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ପ୍ରଭୁଷ୍ଣ ଆଶ୍ରୟ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି ଏବଂ ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟରୁ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେହି କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ 2 ଦିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରଖଣ୍ଡ ପରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7 ଟୋଟାଲ 9 ବିଦ୍ୟାଳୟ ନେଇଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୁ ସିଂହଙ୍କ ଜୀବନ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଚନ୍ଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 15 ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିଆ, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1,00,000 ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆପଣ ଏହି କାର୍ଯ୍ୟକ୍ରମ ଶୁଣିବେ ଏହି ବିଜ୍ଞାପନ ବିରତି ପରେ।
3: अब टेलीलॉ के माध्यम से न सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
4: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी CSC सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।
5: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
6: सिंपल है, तब भी भरोसा था और आज भी है। चेट्टीनाड सीमेंट पर
7: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट द परफेक्ट कंक्रीट चॉइस।
8: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC, ଫ୍ୟାନ ସବୁ ଚାଲିଥିବ।
9: ଓହୋ ମା, ତମର ପ୍ରତି କଥାରେ ଟେନସନ।
8: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
9: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
8: ହଁ, ସେଇଟା ଏମିତି ମାଗଣାରେ ହେଇଯିବ।
9: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
10: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
11: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
12: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
13: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ

0: ଆପଣ ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି, ଜୈବିକ ପ୍ରଣାଳୀରେ ଚାଷ କ'ଣ କେମିତି କରାଯାଏ?
1: ଜୈବିକ ପ୍ରଣାଳୀ ଚାଷ ମାନେ ଆମର ସେ ଯେଉଁ ବିନା କେମିକାଲରେ ଯେଉଁଟା ଆମେ ସାର ସାର ନଥାଇକିରି ଆମେ ଯେଉଁ ଗୋବର
0: ରାସାୟନିକ ସାର ପ୍ରୟୋଗ ନ କରି ପ୍ରାକୃତିକ ଉପାୟରେ ଯେଉଁଟା କରୁଛେ ସେଇଟା ହେଲା ଜୈବିକ। ତ ଜୈବିକ ସାରରେ ଆପଣ କ'ଣ କ'ଣ ପ୍ରୟୋଗ କରୁଛନ୍ତି?
1: ଜୈବିକ ସାରରେ ଗାଈମୂତ୍ର, ଗାଈ ଗୋବର ଆଉ ଖତ, ଜିଆ ଖତ,
0: ଏସବୁ ଆପଣ କେଉଁଠୁ ସଂଗ୍ରହ କରୁଛନ୍ତି, କେମିତି ଆପଣଙ୍କ ଜମିରେ ପ୍ରୟୋଗ କରୁଛନ୍ତି?
1: ଆମେ ନିଜେ ଗାଈ ରଖିଛୁ ଆଉ କେତେ ଆଖପାଖରେ ଗାଈ ଗାଈ ଗୋରୁ ରହୁଛି ସେମାନଙ୍କଠୁ ଆମେ କିଣିକିରି ଆଣୁଛୁ ଆଉ ଜମିରେ ପ୍ରୟୋଗ କରୁଛୁ।
0: ତ ଆପଣଙ୍କର ଅନୁଭୂତିରେ ଯେଉଁମାନେ ରାସାୟନିକ ସାର ପ୍ରୟୋଗ କରିକିରି ଚାଷ କରୁଛନ୍ତି ଆଉ ଆପଣ ତ ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି, ତା'ର ଆର ଭିତରେ ପ୍ରଭେଦଟା କ'ଣ?
1: ରାସାୟନିକ ସାର ଯେଉଁ ଚାଷ ହେଉଛି ତା'ର ଟିକିଏ ଖାଦ୍ୟ ଉପରେ ଯେଉଁ ଆମର ଟେଷ୍ଟଟା ଟିକିଏ କମିବ, ଆମର ଜୈବିକ ସାର ଯେଉଁଟା ଆମେ ଖାଉଛେ ତା ସେଥିରେ ଟିକିଏ ଭିଟାମିନ୍ ଟିକିଏ ଆଉ ଖାଇବାର ରୁଚି ଟିକିଏ ଭଲ ଲାଗେ।
0: ଏ ଯେଉଁ ଜୈବିକ ପ୍ରଣାଳୀରେ ଚାଷ କଲେ ମାଟିରେ ତା'ର କିଛି ପ୍ରଭାବ ପଡ଼ୁଛି ଯେ ମାଟିର ଉର୍ବରତା ପାଇଁ ଜୈବିକ ସାର ସାହାଯ୍ୟ କରୁଛି?
1: ହଁ, ସମ୍ପୂର୍ଣ୍ଣ ସାହାଯ୍ୟ କରୁଛି। କେମିକାଲ ହେବା ଦ୍ୱାରା ମାଟିଟା ହାଳେ ହେଉଛି, ଜୈବିକ ଚାଷ ଦ୍ୱାରା ମାଟିଟା ଉର୍ବର ରହୁଛି।
0: ତ ଆମର ଯଦି ଫସଲ ଯେତେବେଳେ ହେଉଛି ରାସାୟନିକ ସାରର ଯେଉଁ ଫସଲ ହେବା ସେ ନେଳି ଗୁରୁଗୁରୁ ଦେଖାଯିବା ବା ହଳଦିଆ ଦେଖାଯିବା, ଏ ଜୈବିକ ସାରର ଯେଉଁ ଫସଲ ତା'ର ରଙ୍ଗ କେମିତି ରହୁଛି ଆଉ ରାସାୟନିକ ସାରର ରଙ୍ଗ କେମିତି ରହୁଛି?
1: ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଜମିଟା ବା ରେଡ଼୍ ହୋଇଯାଏ ଆଉ ଜୈବିକ ଚାଷ କରିବା ଦ୍ୱାରା ମାଟିଟା କଳାବନ ଆସେ ଆଉ ମାଟିଟା ଉର୍ବର ରୁହେ। ଯେଉଁ କାମ କଲେ ମଧ୍ୟ ଟିକିଏ ସହଜରେ ହୁଏ କୋଡ଼ା କଷା କରିବା ଦ୍ୱାରା, ଆଉ ଯେଉଁଟା ରାସାୟନିକ ସାର ଦେଇଥିବା ଆମେ କୋଡ଼ା କଷା କଲାବେଳେ ବହୁତ କଷ୍ଟ ହୁଏ।
0: ଆପଣ ଏବେ ଜୈବିକ ସାର ମାଧ୍ୟମରେ ଯେଉଁ ଚାଷ କରୁଛନ୍ତି ସେଥିପାଇଁ ତ ଆପଣଙ୍କୁ ନିଶ୍ଚିତ ଗାଈର ସାହାଯ୍ୟ ଦରକାର ଅଛି, କେମିତି କରିଛନ୍ତି?
1: ସମ୍ପୂର୍ଣ୍ଣ ଗାଈଟା ଆବଶ୍ୟକଟେ ଚାଷୀ ଅଛି ମାନେ ତାକୁ ଗାଈଟା ରଖିବାଟା ନିହାତି ଆବଶ୍ୟକ। ଗାଈ ଥିବା ଦ୍ୱାରା ସବୁକିଛି ଗାଈର ମୂତ୍ର, ଗାଈର ଗୋବର ଏଇସବୁ ମିଳିଯାଏ, ସେଦ୍ୱାରା ଜମିଟା ଉର୍ବର ହୁଏ।
0: ଆପଣଙ୍କର କେତେ ଗାଈ ଅଛନ୍ତି?
1: ମୋର ମାତ୍ର ଗୋଟେ ଗାଈ, ମୋର ସବୁଦିନ ଗୋଟେ କିଛି ନହେଲେ 8-10 kg ଗୋବର ହୁଏ, ସେଥିରେ ମୁଁ ବିଭିନ୍ନ ପ୍ରକାର ଜୈବିକ ଚାଷ ପାଇଁ ଆବଶ୍ୟକତା ଅନୁସାରେ କାମ କରେ।
0: ଆଉ ସବୁ ଖତ ସବୁ ରାସାୟନିକ ସାରକୁ ଛାଡ଼ିଦେଲେ ଜୈବିକ ଖତ ଆଉ କେଉଁ ମାଧ୍ୟମରେ ହେଇପାରେ? ଆପଣଙ୍କର ଯେମିତି ପରିବା ଚୋପା ବା ଖାଦ୍ୟର ବଳକା ଅଂଶ ଆମେ ଶୁଣେଇକି ତାକୁ ଗୋଟେ ଖତ ଗାତ ତିଆରି କରୁଛେ, ଏମିତି ଆଉ କେମିତି ଖତ ପ୍ରସ୍ତୁତ କରୁଛନ୍ତି?
1: ହାଣ୍ଡି ଖତ ଏଇସବୁ ହୁଏ, ହାଣ୍ଡି ଖତ ଆମର ଗୋବରକୁ ଅମୃତକୁ ଗୋମୃତକୁ ଗୋବରକୁ ଆଉ ଆମର ବେସନ ଆଉ ଗୋଡ଼ ଏଇସବୁ ମିଶେଇକି ତାକୁ ଘୋଳ ପ୍ରସ୍ତୁତ କରିକି ତାକୁ ଆମେ ବ୍ୟବହାର କରୁ ଖାଦ୍ୟ ଉପରେ, ଆଉ କୀଟନାଶକ ମଧ୍ୟ ହୁଏ, ସେସବୁ ଆମେ ଚାଲିଛି, ପ୍ରୟାସ ଚାଲିଛି।
0: ଏବେ ଦେଖନ୍ତୁ ଆପଣଙ୍କର କୀଟନାଶକ କଥା କହୁଥିଲେ, ଗଛକୁ ଯେତେବେଳେ ରୋଗ ବା ଫସଲକୁ ରୋଗକୁ ଯେତେବେଳେ ଲାଗିବେ ଜୈବିକ ଉପାୟରେ କେମିତି ତାକୁ ମାନେ ପ୍ରତିକାର କରାଯାଏ?
1: ଜୈବିକ ମାନେ ନିମ୍ବ ପତ୍ରର ଗୁଣ୍ଡ ଦ୍ୱାରା ନିମ୍ବ ପତ୍ରକୁ ଭଲ ଭାବେ ସିଝେଇକିରି ତାକୁ ଇଏ କରିକି ତାକୁ ଆମେ ଯେମିତି କେମିକାଲ ନ ଦେଇକି ତାକୁ ଆମେ ସିଞ୍ଚନ କରିବା ଦ୍ୱାରା ପୋକ ଟିକେ କଣ୍ଟ୍ରୋଲ ହୁଏ।
0: ଏବେ ଆପଣଙ୍କର ଜୈବିକ ସାରଟା ଆସ୍ତେ ଆସ୍ତେ ସବୁ ଜମିରୁ ହଟାଇ ଦେଲେଣି, ପ୍ରାୟ କରୁନାହାନ୍ତି, ଏଇଭଳି ସ୍ଥଳରେ ଆପଣ ମନ ବଳେଇଛନ୍ତି ଜୈବିକ ସାରରେ ପ୍ରୟୋଗ କରିକି ଫସଲ କରିବା ପାଇଁ, ଏଇଟା ଆପଣଙ୍କୁ କେମିତି ପ୍ରେରଣା ମିଳିଲା, କାହିଁକି ଇଚ୍ଛା କଲେ ଏମିତି ଜୈବିକ ସାରରେ କରିବା ପାଇଁ?
1: ମାନେ ଏଇଟା କେତେଟା ମିଟିଂ ମଧ୍ୟ କଣ୍ଡକ୍ଟ କରିଥିଲା ଆମର ଟାଟା ଗ୍ରୁପରୁ, ସେଇ ମିଟିଂରେ ଆମେ କେତେଥର ଉପସ୍ଥିତ ଥିଲୁ ଆଉ ଛତ୍ରପୁରରେ ମଧ୍ୟ କେତେଟା ମିଟିଂ ହୋଇଥିଲା। ଜୈବିକ ଚାଷ ସେମାନେ ହିଁ ଆମକୁ ପ୍ରେରଣା ଦେଇଥିଲେ, ତଥାପି ଆମର ବହୁତ ଇଚ୍ଛା ଯେ ଜୈବିକ ଚାଷ କରିକିରି ଆମ ରାସାୟନିକ ସାରଟାକୁ ଧୀରେ ଧୀରେ ହଟାଇବା ପାଇଁ, ତା ପାଇଁ କିଛିଟା ମାନେ ଆହୁରି କିଛି ଟ୍ରେନିଂ ଦରକାର ଆଉ ଭଲ ଏକ୍ସପିରିଏନ୍ସ କେଉଁଟା କି କରିଛନ୍ତି ସେମାନଙ୍କ ସହିତ ଆମେ ମିଶା ଅନ୍ ଜବ୍ ଟ୍ରେନିଂ ହୋଇଥିଲେ ଆମେ ଆଉ ଟିକେ ଉନ୍ନତି ଭାବେ କରିଥାନ୍ତୁ।
0: ଆପଣଙ୍କର ଇଚ୍ଛା ଅଛି ଯେ ଜୈବିକ ଚାଷ କରିବା ପାଇଁ?
1: ହଁ।

0: ଇଚ୍ଛା ଅଛି ଜୈବିକ ଚାଷ କରିବା, ଯେହେତୁ ଆମର କେମିକାଲ ଚାଷରେ ଖାଇବା ଦ୍ୱାରା ଲୋକମାନଙ୍କର ସବୁ ଅର୍ଗାନ୍ସ ଗୁଡ଼ାକ ଧୀରେ ଧୀରେ ସବୁ କ୍ଷୟ ହୋଇଯାଉଛି। ଆଗାମୀ ପିଢ଼ି ପାଇଁ ଜୈବିକ ଚାଷ ସମ୍ପୂର୍ଣ୍ଣ ମାନେ ସମ୍ପୂର୍ଣ୍ଣ ଭାବେ ଦରକାର, ଧୀରେ ଧୀରେ ହଟାଇ ଦେବା ହିଁ ଦରକାର କେମିକାଲ ଚାଷଟା।
1: ଏବେ ଦେଖନ୍ତୁ ଜୈବିକ ଚାଷ ପାଇଁ ମାନେ ଗୋ ଆଧାରିତ କୃଷି ବା ଗାଈର ଆବଶ୍ୟକତା ନିହାତି ଅଛି, ଗୋପାଳନ ପାଇଁ ଆପଣଙ୍କର କେବେ ମନ ବଳେଇ ନାହାନ୍ତି?
0: ହଁ ମନ ଅଛି, କିନ୍ତୁ ମୁଁ ଯେହେତୁ ମୁଁ ମୋ ମାନେ ସପୋର୍ଟିଂ ନାହିଁ, ମୁଁ ଜଣେ ହେବା ଯୋଗୁଁ ମୁଁ ଗୋପାଳନ କରିପାରୁନି। ଜାଗା ଯୋଗୁଁ ସବୁ ଜିନିଷ ଅଛି ମୋ ପାଖରେ ମାନେ ଜାଗା ଆକାରରେ, କିନ୍ତୁ କରିବା ପାଇଁ ଲୋକମାନଙ୍କର ମାନେ ମୋତେ ଜଣେ ସାହାଯ୍ୟ ଦରକାର, କିନ୍ତୁ କରିପାରିନି ସେଥିଯୋଗୁଁ କରୁନି।
1: ଆପଣ ଏକୁଟିଆ ହେଇଯାଉଛନ୍ତି ସେଥିପାଇଁ କରିପାରୁନାହାନ୍ତି, ନହେଲେ ଗୋପାଳନ କରିବା ପାଇଁ ଆପଣଙ୍କର ଇଚ୍ଛା ଅଛି। ସରକାରଙ୍କ ପକ୍ଷରୁ ମଧ୍ୟ ଗୋଶାଳା ଏସବୁ ଦେଇଛନ୍ତି କାମଧେନୁ ଯୋଜନା ମାଧ୍ୟମରେ, ତ ଭବିଷ୍ୟତରେ କେବଳ ଆପଣ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି?
0: ଜୈବିକ ପ୍ରଣାଳୀରେ ଚାଷ କରିବି, ମୁଁ ଭବିଷ୍ୟତ କରିବା ପାଇଁ ମୋର ସମ୍ପୂର୍ଣ୍ଣ ଇଚ୍ଛା ଅଛି, ସେଇଟା କେବେ ବି କେବେ ନା କେବେ କରିବି ମଧ୍ୟ ବୋଲି ମୁଁ ଭାବିଛି।
1: ଆଚ୍ଛା ଆଉ ଗୋଟେ କଥା ରହିଲା, ଆପଣଙ୍କର ଜୈବିକ ପ୍ରଣାଳୀରେ ଚାଷ କଲେ ଆପଣଙ୍କର ପାଣି କେମିତି ମାନେ ଅଧିକ ଆବଶ୍ୟକତା ପଡ଼ୁଛି ନା ପାଣି ମଧ୍ୟମ ଧରଣର, ପାଣିର ବ୍ୟବସ୍ଥା କେମିତି ହେଉଛି?
0: ଜୈବିକ ପ୍ରଣାଳୀରେ ଚାଷ କରିବା ଦ୍ୱାରା କେମିକାଲରେ ଆମେ ଯେତେବେଳେ ପ୍ରୟୋଗ କରିବା ସେତେବେଳେ ପାଣିର ବାରମ୍ବାର ଆବଶ୍ୟକ ପଡ଼େ। ଜୈବିକ ପ୍ରଣାଳୀରେ ଚାଷ କରିବା ଦ୍ୱାରା ସେ ପାଣିଟାକୁ ସିଏ ଶୁଖାଇବା ପାଇଁ ଦିଏନି, ସେଇଟାକୁ ସିଏ ଜଳୀୟ ଅଂଶଟା ରଖିଥାଏ, ତାକୁ ଆଗକୁ ଏଇଟା ହିଁ ପ୍ରଭେଦ।
1: ତାମାନେ ଜୈବିକ ପ୍ରଣାଳୀରେ ଚାଷ କଲେ ଆପଣଙ୍କର ମାଟିର ଉର୍ବରତା ବଢ଼େ ଏବଂ ଫସଲ ମଧ୍ୟ ଭଲ ହୁଏ, ମୋଟାମୋଟି ଭାବରେ ଜୈବିକ ପ୍ରଣାଳୀରେ ଚାଷ କରିବା ଗୋଟେ ଭଲ ଉପାୟ ନାଇଁ କି?
0: ହଁ,
1: ଯାହା ହଉ ଆପଣ ଆମ ସହିତ କଥାବାର୍ତ୍ତା କରି ଜୈବିକ ପ୍ରଣାଳୀରେ ଚାଷକୁ ପ୍ରୋତ୍ସାହନ କରିଥିବାରୁ, ଉତ୍ସାହିତ କରିଥିବାରୁ ବା ଜୈବିକ ପ୍ରଣାଳୀରେ ଚାଷକୁ ଆପଣ ଆମ ସହିତ ଆଲୋଚନାରେ ଭାଗ ନେଇ କହିଥିବାରୁ ମୁଁ ବ୍ରହ୍ମପୁର ଆକାଶବାଣୀ ପକ୍ଷରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
0: ଧନ୍ୟବାଦ, ଜୟ ଜଗନ୍ନାଥ।
2: ଭାଇ ଭାଇ ତମେ ସିନା ଗାଡ଼ିରେ କହୁଛ ଯାଇପାରୁଛ, ମୁଁ ତ ଯାଇପାରୁନି, କିନ୍ତୁ ଏମିତି ତମର ଯେଉଁ କଥାବାର୍ତ୍ତା ଟିକେ ଶୁଣିଲେ ଆମ ବୈଠକରେ ପକେଇଲେ, ମୋ ଭାଇ ଯେତିକି ଚାଷୀ ଥିବେ ଯେଉଁମାନେ କି କୁଆଡ଼େ ଯାଇପାରୁନାହାନ୍ତି, ଏଇଗୁଡ଼ାକ ଶୁଣିଲେ ତାଙ୍କୁ ହେଲେ ଟିକେ ଭଲ ଲାଗୁଥିବ ନାହିଁ କହିଲ?
1: ହଁ, ଆମର ଚାଷୀ ଭାଇମାନେ ବିଭିନ୍ନ ପ୍ରକାର ମତ ଦେଉଛନ୍ତି।
2: ହଁ,
1: କିଏ କହୁଛନ୍ତି ତ ଯେ ଜୈବିକ ପ୍ରଣାଳୀ ସାର ଚାଷ କେମିତି ହବ କି, ହେଇପାରିବ କି, ଆମର ତ ଗାଈ
2: ଏତେଠୁ ଆଣିବୁ ଏସବୁ ବୋଲି
1: କହୁଛନ୍ତି, କିନ୍ତୁ ଯେଉଁମାନେ କରିଛନ୍ତି ଦେଖ
2: ତାର ଆନନ୍ଦ ଉଠେଇଛନ୍ତି ଆଉ କ'ଣ। ହଁ,
1: ଏଣୁ ଆମେ

0: ମାନେ ବିଭିନ୍ନ ପ୍ରକାର ମତ ଦେଉଛନ୍ତି, କିଏ କହୁଛନ୍ତି ତ ଯେ ଜୈବିକ ପ୍ରଣାଳୀ ସାର ଚାଷ କେମିତି ହବ କି ହେଇପାରିବ କି, ଆମର ତ
1: ଗାଈ
0: କହୁଛନ୍ତି, କିନ୍ତୁ ଯୋଉମାନେ କରିଛନ୍ତି ଦେଖ
1: ତାର ଆନନ୍ଦ ଉଠେଇଛନ୍ତି ଆଉ କଣ।
0: ଏଣୁ ଆମେ

0: ହଁ, ଏବେ ସବୁ ସେଥିରେ କ'ଣ ସବୁ ଲଗେଇଛନ୍ତି?
1: ମୋତେ ଲାଗିଛି, ଭେଣ୍ଡି ଲାଗିଛି, ବାଇଗଣ ଲାଗିଛି, ମଟର ଲାଗିଛି, ଧନିଆ ଲାଗିଛି, ଏବେ ସବୁ ଲାଗିବ, ଏବେ ବର୍ଷା ଦିନେ ଭେଣ୍ଡି ଲାଗିବ, ଅରଡ଼ ଲାଗିବ, ସବୁ ଲାଗିବ।
0: ତ ପନିପରିବା ଲଗେଇଛ?
1: ସବୁ ପନିପରିବା ଏକା।
0: ଏଇ ଯେଉଁ ପନିପରିବା ସବୁ ଲଗେଇଛନ୍ତି ଆପଣ, ବର୍ଷରେ କେତେ ଥର ସବୁ ଆଳା କରନ୍ତି?
1: ବର୍ଷରେ ଦୁଇଥର ସାର।
0: ଦୁଇଥର ଆଳା କରନ୍ତି? ଆଚ୍ଛା, ଏଇ ଯେଉଁ ଜହ୍ନି, କାକୁଡ଼ି ବା ମରିଚ ସବୁ ଲଗେଇଛନ୍ତି, ଆଦାୟ ହେଇଗଲା ପରେ ତାର ବିକ୍ରି ବଟା ସବୁ କେମିତି କରନ୍ତି?
1: ବିକ୍ରି ଆଜ୍ଞା, ସେଇଟା କାମ କରି ଯିବା ଦରକାର ନାହିଁ, ଏଇଟା ସବୁ ସରି ଯାଉଛି ଆଜ୍ଞା। ବିକ୍ରି ବେପାର ହେଉଛନ୍ତି, ସିଙ୍ଗଲ କଣ୍ଟ୍ରୋ ଏଇଟା ନେଇଯାଉଛନ୍ତି,
0: ନେଇଯାଉଛନ୍ତି। ଆପଣ ଯେଉଁ ବର୍ଷ ଯାକ ଯେତିକି ପରିଶ୍ରମ କରୁଛନ୍ତି, ସେଥିରୁ ଯାହା ଆଦାୟ ହେଉଛି, ଯାହା ପାରିଶ୍ରମିକ ସବୁ ପାଉଛନ୍ତି, ଆପଣଙ୍କର ଲାଭ ହେଉଛି?
1: ଆଜ୍ଞା, ଲାଭ ହେଉଛି।
0: ତ ଆପଣଙ୍କର ଏ ଯେଉଁ ଜହ୍ନି ଆଉ ଅନ୍ୟାନ୍ୟ ଯାହା କହିଲେ ମରିଚ, କେତେବେଳେ କେତେବେଳେ ସବୁ ଲଗାଉଛନ୍ତି ଜମିରେ? କେଉଁ କେଉଁ ସମୟଟା ସେଇଟା ଠିକ୍ ସମୟ ଜମିରେ ଚାଷ କରିବା ପାଇଁ?
1: ଏବେ ଆଜ୍ଞା ମାସ ଡେଇଁଲା ପରେ ଆର ମାସରେ ସବୁ ଲାଗିବ ଆଜ୍ଞା, ଭେଣ୍ଡି ଲାଗିବ, ଜହ୍ନି ଲାଗିବ, ବାଇଗଣ ଲାଗିବ, ସବୁ ଲାଗିବ ଆଜ୍ଞା।
0: ଆପଣଙ୍କର ଜମିକୁ ପାଣିର ବ୍ୟବସ୍ଥା କେମିତି?
1: ପାଣି ଆଜ୍ଞା ଉଠା ଜଳ ଆଜ୍ଞା, ବର୍ଣ୍ଣାଡ଼ରେ ହଁ
0: ସେଇଠୁ ପାଣି ନେଉଛନ୍ତି। ଦେଖନ୍ତୁ, ଆପଣଙ୍କର ଜମିରେ ଯେତେବେଳେ ଫସଲ ସବୁ ହେଉଥିବ, ସେତେବେଳେ ଆପଣଙ୍କର ବାହ୍ୟ ଶତ୍ରୁ ବା ରୋଗ ପୋକ ଏମିତି କ'ଣ ଆସୁଛି କି ଦୃଷ୍ଟିକୁ?
1: ଆଉଛି ଆଜ୍ଞା, ତ ବେଶୀ ଆଉଛି ଆଉ।
0: କ'ଣ କ'ଣ ସବୁ ରୋଗ ହେଉଛି ଆଉ କିଏ ସବୁ ନଷ୍ଟ କରୁଛି ଆପଣଙ୍କର ଫସଲକୁ?
1: ଫସଲ ବେଳେ ଆଜ୍ଞା ନଷ୍ଟ କରୁଛି ବେଲେ ମାଙ୍କଡ଼, ବାରା, ତା'ପରେ ପୋକ, ଇତିହାସ ଆଜ୍ଞା ହେଉଛି ଆଜ୍ଞା। ମାଙ୍କଡ଼ ପର୍ବ ଲାଗେ, ମାଙ୍କଡ଼ ବାରା ବେଶର ବେଳେ ଆଜ୍ଞା।
0: ତାର ପ୍ରତିକାର ସବୁ କେମିତି କରୁଛନ୍ତି?
1: ଏମିତି ରାତିରୁ ଯେଉଁ 8-9 ବନ୍ଦ ହେଉଛି, ତାପରେ ଆଜ୍ଞା ପଳାଉଛୁ ଘରକୁ, ଖାଉଛୁ ଖାଉଛୁ, ଯାହା ବଳକା ଆମେ ଖାଉଛୁ ଆଉ।
0: ଏବେ ତାର ସ୍ଥାୟୀ ପ୍ରତିକା କେମିତି କରାହେବ? ମନେକର ଆପଣଙ୍କର ଯେଉଁ ବାରା ହଉ ମାଙ୍କଡ଼ ହଉ, ତାଠୁ କେମିତି ରକ୍ଷା କରିପାରିବେ ଫସଲ?
1: ତାଠୁ ଆଜ୍ଞା ରକ୍ଷା ଆଜ୍ଞା ପୟା ଖର୍ଚ୍ଚ ହେବ, ଗୋଟେ ଟଙ୍କା ଭଳିଆ ଖର୍ଚ୍ଚ ହେବ, ତା ଜଟକା ଲଗେଇକି ଚାରି ଜାଲି ବେଡ଼ିଲା ରହିବ ଆଜ୍ଞା ସେ ହବ।
0: ଆଉ ଯେତେବେଳେ ରୋଗ ପୋକ ସବୁ ଲାଗୁଛି ଗଛକୁ, ରୋଗ ଧରୁଛି, ସେତେବେଳେ କେମିତି କରୁଛନ୍ତି?
1: ଯଦି ଗଙ୍ଗାପୁର ଆଜ୍ଞା ମେଡ଼ିସିନ ଅନୁଛି ଆଜ୍ଞା, ସେ ଡକ୍ଟର ପଚାରୁଛି, ଏମିତି ମେଡ଼ିସିନ ଅଛି, ସେ ମେଡ଼ିସିନ ଦେଇଥାଉଛି। ହଁ,
0: ଆପଣଙ୍କର ଯେଉଁ ସରକାରଙ୍କର କୃଷି ବିଭାଗ ଅଛି, ତାଙ୍କର ସାହାଯ୍ୟ ସହଯୋଗ କେତେବେଳେ ନେଉଛନ୍ତି?
1: ନା ଆଜ୍ଞା, କିଛି ନାହିଁ, କିଛି ମିଳିଲା ଆଜ୍ଞା, କିଏ ଆସନ୍ତି ପାଖକୁ ଆଗା ଆସୁଛନ୍ତି, ଗୋଟେ ଗୋଟେ ଠିଆ ଗୋଟେ ଗୋଟେ ରିପୋର୍ଟ କରୁଛନ୍ତି ଆଜ୍ଞା, ତାଙ୍କ ପଳାଉଛନ୍ତି।
0: ଆପଣଙ୍କ ଜମିରେ ସବୁ ସାର ଆଉ ପିଡ଼ିଆ ଯେଉଁ ସବୁ ରହିଛି, କେଉଁ ପ୍ରକାର ସାର, କେଉଁ ପ୍ରକାର ପିଡ଼ିଆ ସବୁ ବ୍ୟବହାର କରୁଛନ୍ତି?
1: ସାର୍ ଆଜ୍ଞା, ଏବେ ଲଗେଇଲା ପୂର୍ବରୁ ଏବେ ସୁପର ପଟାସ ଆଜ୍ଞା ବୁଣା ହେବ, ବୁଣିଲା ପରେ ତା'ପରେ ଗୋମର, ୟୁରିଆ, ପଟାସ ସବୁ ଦିଆ ହେବ।
0: ଆପଣଙ୍କର ଏଇ ଯେଉଁ ଜୈବିକ ସାର ଅଛି, ଗୋବର ଖତ, ଆମର ନଡ଼ା ବାଳ, ଏଇସବୁ ଖତ ସବୁ ଯାକ ଯାହା ବ୍ୟବହାର ହେଉଥିଲା ଆଗରେ, ଏବେ ସବୁ କମିଗଲାଣି, ଏଇଟାକୁ କାହିଁକି ବ୍ୟବହାର କରୁନାହାନ୍ତି?
1: ଗାଈ ଗୋରୁ ଏମିତି କିଛି ନାହିଁ ଆଜ୍ଞା, ନାହିଁ ଗାଈ ଗୋରୁ ତ ସବୁ ବିକା ହେଇଗଲାଣି, ଏମିତି ତ ନାହିଁ କିଛି, ଭଲ ଭଲ କିଛି ଆଉ, ଗାଈ ଗୋରୁ କିଛି ନାହିଁ, ଏବେ ସବୁ ଖାଲି ପିଡ଼ିଆ ରାଗା ହେଉଛି ଆଜ୍ଞା ଫସଲ।
0: ଏବେ ଯଦି ଆମେ ଗାଈକୁ ରଖିବା, ପାଳିବା, ପୋଷିବା, ତାହେଲେ ଆମର ଜମିକୁ ବି ସାହାଯ୍ୟ ହୁଅନ୍ତା, ତ କାହିଁକି ଚେଷ୍ଟା କରୁନାହାନ୍ତି?
1: ଚେଷ୍ଟା ବୋଲେ ଆଉ ଆଜ୍ଞା, ଏମିତି ଆଉ କେଉଁ ଜାଗା ବାଗା ନାହିଁ, ଗୁହାଳ ବଳ ବାନ୍ଧିଲେ ନାହିଁ, ଏମିତି ତାକୁ କଲ ସରିକି କୁଣ୍ଡାଟା ବାର କିଣିଲା ବେଳକୁ 40-50 ଟଙ୍କା, ଏମିତି ପଇସା ଥିବାର ତ।
0: ଏବେ ଦେଖନ୍ତୁ, ସରକାରଙ୍କ ପକ୍ଷରୁ ମଧ୍ୟ ମୋ ଗୁହାଳ ଯୋଜନା ବି କରାହେଇଛି, ଗାଈ ରଖିଲେ ସୁବିଧା ହୁଅନ୍ତା?
1: ଜାଗା କୋର୍ଟ ସେଠି ନାହିଁ ସାର୍, ଜାଗା ନାହିଁ ଆମର।
0: ଆପଣଙ୍କର ଯେଉଁ ଚାଷ ଜମି ନିଜସ୍ୱ ନା ଭାଗ ଚାଷ?
1: ନା ସେଇଟା ଆମ ନିଜର ଆଗା, ନିଜର
0: ନିଜର ଜମି।

0: ନା ଆଜ୍ଞା ନାଇଁ ନାଇଁ ନାଇଁ ନାଇଁ ଏବେ କେବେ ହୋଇନାହିଁ।
1: ଏ ଅଞ୍ଚଳରୁ ଯେଉଁ ଚାଷୀମାନେ ଅଛନ୍ତି କେବେ ଚେଷ୍ଟା କରିଛନ୍ତି?
0: ନାଇଁ ନାଇଁ କିଏ ହେଲେ ଚେଷ୍ଟା କରିନାହାନ୍ତି।
1: ତ ସେ ଯାହା ହଉ ଆପଣଙ୍କର ଜମିରୁ ଆପଣ ଆଦାୟ କରିକିରି ଯାହା ସବୁ ବିକ୍ରି ବଟା କରନ୍ତି ସେଥିରୁ ଯାହା ପାଆନ୍ତି ନିଜ ପରିବାରକୁ ଦେଖି ଖୁବ୍ ଖୁସିରେ ଚଳୁଛନ୍ତି। ଆହୁରି ଆଗକୁ ଏ ଚାଷବାସ ଜାରି ରଖିବେ?
0: ଆଜ୍ଞା ସେ ଚାଷ ସବୁବେଳେ ରହେ କେବେ ମରିଯିବ ସେତେ ଚାଷବାସ ବନ୍ଦ ପିଲା ଯାକ କଲେ ନାଇଁ ଆଜ୍ଞା କହିପାରୁନି ଆଜ୍ଞା ଏବେ ଥିଲା ଯାକ ହବ ଆଜ୍ଞା।
1: ବହୁତ ବଢ଼ିଆ କଥା ଆପଣ ଆମକୁ ସାକ୍ଷାତକାର ଦେଇକି ବ୍ରହ୍ମପୁର ଆକାଶବାଣୀର ଆଲୋଚନାରେ ଭାଗ ନେଇଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
0: ହଁ ସାର୍
2: ଭାଇନା ଦେଖ ଯାହା ସହିତ ତମେ କଥା ହେଉଛ ସେମାନେ କ'ଣ କହୁଛନ୍ତି, ଚାଷ କାମଟା ହେଉଛି ସେମାନଙ୍କର ଆନନ୍ଦଦାୟକ ଆଉ ଚାଷ ଯୋଗୁଁ ସେମାନେ ବଞ୍ଚିଛନ୍ତି ଆଉ ଅନ୍ୟ ପାଇଁ ମଧ୍ୟ ବଞ୍ଚିଛନ୍ତି ବୋଲି ତାଙ୍କୁ ଖୁସି ଲାଗୁଛି ନା? କଥାରେ ନାହିଁ କି ଦେଲେ ପାଇବା ବୋଲିକି, ଖୁସି ଦେଲେ ଖୁସି ପାଇବା, ସେମାନେ ଖୁସି ଦେଉଛନ୍ତି ତାଙ୍କେ ନିଜେ ଖୁସିରେ ରହୁଛନ୍ତି ଆଉ କ'ଣ? ଆମେ ଏଇଠି ଗୋଟେ କଥାଟେ ଶିଖିବା କଥା ନା ନାହିଁ କହିଲେ ତାଙ୍କଠୁ?
3: ଆଖିର ତୋର ଏ ଲୁହର ଧାର ଦିନେ ହରିବରେ ପୁରସେ ହୋଇ ଦୁଃଖୀ ଆମେ ଗରିବ ଆମେ ହେଲେ ନୁହରେ

0: ଭାଇ ଭାଇନା
1: ବଢିଆ ଗୀତଟେ ଶୁଣେଇଲ,
0: ଭଲ ଲାଗିଲା ତ?
1: ଭଲ ଲାଗିଲା,
0: କେତେ ଦିନ ପରେ ଗୀତଟା ଶୁଣିଲେ ତ। ହେଲେ ଆଉ ଗୋଟେ କଣ ରଖିଥିବୁ ନା?
1: ଆଉ ଗୋଟେ ରଖିଛି, ତମେ ମଧ୍ୟ ଖୁସି ହବ, ଜଣେ ମହିଳା ଚାଷୀ। ତମେ ସବୁ ମହିଳାମାନଙ୍କୁ ସବୁ ଉତ୍ସାହିତ କରୁଛ, ସେମିତି ଜଣେ ମହିଳା ଚାଷୀ, ସିଏ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ସାହାଯ୍ୟ କରିକରି ନିଜେ ମଧ୍ୟ ହଳ ଧରିକରି ବୁଲେଇ ଦେଇକରି ଚାଷ କରୁଛନ୍ତି। ସିଏ ହେଲେ ଲିଲି ବାଡ଼ିଆ। ତାଙ୍କର ତ 15 ଲୋକ ଏଇସବୁ
0: ଜମି ସବୁ କରିବାର ଅଭ୍ୟାସ ଗୋଟେ, ଆଉ
1: ଅଭ୍ୟାସ ସିଏ କେମିତି କରିଛନ୍ତି
0: କଥା
1: ଟିକେ ଶୁଣିଦେବ। ଲିଲି ବାଡ଼ିଆ, ଆପଣ ଜଣେ ଚାଷୀ, ମହିଳା ଚାଷୀ, କେତେ ଦିନ ଧରିକରି ଏ ଚାଷ କାମରେ ଲାଗିଛନ୍ତି? କେବେଠୁ ଏ ଚାଷବାସରେ ମନ ବଳେଇଲେ?
2: ଆମେ ପ୍ରାୟ ହେଇଗଲାଣି 15-20 ବର୍ଷ ହେଲା ଆଳା ଲଗାଉଛୁ।
1: ତମର ନିଜସ୍ୱ ଜମି ଅଛି ନା ଭାଗ ଚାଷୀ?
2: ନାଇଁ, ନିଜ ଜମି।
1: କେତେ ଭରଣ ବା କେତେ ଏକର ଜମି ଅଛି?
2: 3 ଭରଣ 10 ନଉଛି ନିଜର, ଆଉ ବାକି ଶ୍ୱଶୁର ଜମି ପଡ଼ୁଛି, ବାପାଙ୍କର ଜମି।
1: ଏ ସବୁଥିରେ ଚାଷ କରୁଛନ୍ତି? କ'ଣ କ'ଣ ଚାଷ କରିଛନ୍ତି?
2: ବାଇଗଣ, ଭେଣ୍ଡି, ମରିଚ, କୋବି, ଆଉ ଅମୃତଭଣ୍ଡା, ତରଡ଼ା, ଶାଗ, ପାଳଙ୍ଗ, ସବୁ ଇତ୍ୟାଦି। ଆଉ
1: ଗୋଟେ ସମନ୍ୱିତ ଚାଷୀ, ବହୁତ ଗୁଡ଼ିଏ ଜିନିଷ ଆଳ କରିଛନ୍ତି, ବହୁତ ଗୁଡ଼ିଏ ଗଛ ସବୁ ଲଗାଇଛନ୍ତି। ଆପଣ ସବୁ ଜଣେ ମହିଳା ହିସାବରେ ଚାଷ କାମରେ ସବୁ କ'ଣ କ'ଣ କରନ୍ତି?
2: ଆମେ ଯେକୌଣସି, ଏବେ ବାଇଗଣ ହଉ, ଅମୃତଭଣ୍ଡା, ଯେକୌଣସି ଆଳ ଆମେ ଲଗାଇଲେ ଆମେ ତାର ସବୁ ଲଗାଲଗି କରି ପରିଶ୍ରମ କରୁଛୁ।
1: ନିଜେ କୋଡ଼ା ଖୋସାରେ ସାହାଯ୍ୟ କରନ୍ତି?
2: ହଁ, କୋଡ଼ା ଖୋସା ଆମେ ନିଜେ କରୁଛୁ।
1: ଆପଣଙ୍କର ଯେଉଁ ଇଏ ହଳ ଲଙ୍ଗଳ ଥିଲା, ଚାଷ ହେଉଥିଲା, ଏବେ ସବୁ ବିଭିନ୍ନ ଯନ୍ତ୍ରପାତି ବାହାରିଲାଣି, ଏବେ କେମିତି ଚାଷ କରୁଛନ୍ତି ସବୁ?
2: ନାଇଁ, ଆମେ ଏବେ ଭଡ଼କୁ ଆଣିକି ଚାଷ କରୁଛୁ, ନିଜ ତ ନାଇଁ, ନାଇଁ ହଳ ବଳଦ, ଗାଡ଼ି ତ ସେମିତି ସୁବିଧା ନାହିଁ, ଗାଡ଼ି ସୁବିଧା ହେଲେ ମଧ୍ୟ ଗାଡ଼ି ବି ଚାଷ କରୁଛୁ।
1: ତ ଏବେ ଯେଉଁ ଗଛ ଲଗାଇଛନ୍ତି, ଧାଡ଼ି ଧାଡ଼ି କରିକି ବିଭିନ୍ନ ପ୍ରକାର ଗଛ ଲଗାଇକି ଆଳ କରିଛନ୍ତି, ଏସବୁ ଫଳ ଫଳିବା ପର୍ଯ୍ୟନ୍ତ କେତେ ଦିନ ସମୟ ନେଉଛି?
2: ହଁ, ବାଇଗଣ ଲାଗୁଛି 3-4 ମାସ ଭିତରେ, ଅମୃତଭଣ୍ଡା 6 ମାସ ପଳାଉଛି, ମରିଚ ବି ସେ 4-5 ମାସ, ଶାଗ ଗୋଟେ ମାସେ, ଆଉ ତରଡ଼ା ବି ସେ ବି 2 ମାସ, ଏମିତି ସବୁ। ଆଉ କୋବି ମଧ୍ୟ 3-4 ମାସ, ଏମିତି।
1: ଏତେ ସବୁ

0: ଫଳ ପନିପରିବା ସବୁ ଲଗାଇଛନ୍ତି, ଫସଲ କରିଛନ୍ତି। ତ ଏ ଗଛକୁ ସବୁ ବିଭିନ୍ନ ପ୍ରକାର ଶତ୍ରୁ ଅଛି, ଯେମିତି ବାରହା ମାଙ୍କଡ଼ ବାହ୍ୟ ଜନ୍ତୁ ସବୁ ଅଛନ୍ତି, ଆଉ ରୋଗ ପୋକ ବି ଲାଗିବାର ସମ୍ଭାବନା ଅଛି। ଆପଣଙ୍କର ଏସବୁ କ'ଣ ସବୁ ସେ ଅସୁବିଧା ସବୁ ରହିଛି?
1: ହଁ, ଆମର ସେ ଆପଣ ଯେ କହିଲେ କି ସବୁ ପ୍ରକାର ସେମିତି ଅସୁବିଧା, ବାରହା ଗାଈ ଗୋରୁ ପାଣିର ବି ପ୍ରୋବ୍ଲେମ୍ ଆମର ବେଶୀ, ଏଇଠି ବୋରିଂ ଫୋରିଂ କିଛି ସୁବିଧା ନାହିଁ, ନିଜେ କିଛି 100 ଲେଖେ ଡେଲି ଆଣିକିରି କିରୋସିନ ଦେଇକି ପଡ଼ୁଛୁ, ଆଳା ଚାଷ କରୁଛୁ, ଆଉ ଆମ ଟିକେ ଲଷ୍ଟ ଜାଗା ହେଲା, ଚାଷ କରୁଛୁ କରୁଛୁ, ପରିଶ୍ରମ ଆମକୁ ବହୁତ ବାଧି ଯାଉଛି।
0: ହେଲେ କ'ଣ ହେଲେ ଆଉ ଟିକେ ସୁବିଧାରେ ଚାଷ ହେଇପାରିବ?
1: ହଁ, ସରକାର ଯଦି ଚାହିଁଥାନ୍ତେ ବୋରିଂ ଫୋରିଂ କରିଥାନ୍ତେ ହେଲେ ଆମେ ତାଙ୍କର କେତେ ଉପକୃତ ହେଇଥାନ୍ତୁ। ବାରଫାରା ଏମିତି ଟିକେ ସେତିକି ବିଲ ମଧ୍ୟ ସରକାର ଯଦି ନେଇଥାନ୍ତେ ଦାୟିତ୍ୱ ହେଲେ ଆମେ ଟିକେ, ଆମେ ନାହିଁ କେତେ ଚାଷୀ ଆମେ ଏଇଠି ହଇରାଣ ହେଉଛୁ, ଏମିତି ଆଉ ସରକାର ତରଫରୁ ଟିକେ ସାହାଯ୍ୟ ମିଳିଥାନ୍ତା ହେଲେ ଆମେ ଆଉ ଟିକେ ଉପକୃତ ହେଇଥାନ୍ତୁ।
0: ଏବେ ଆପଣ
1: ସରକାର ତରଫରୁ ସାହାଯ୍ୟ ହେଇଥାନ୍ତୁ ଟିକେ।
0: ଏବେ ଆପଣଙ୍କ ଯେଉଁ ସବୁ ପନିପରିବା ସବୁ ଆଦାୟ କରୁଛନ୍ତି, ଯାହା ସବୁ ଜମିରୁ ଆଦାୟ ହେଉଛି, ତାର ବେପାର ବାଣିଜ୍ୟ ସବୁ କେମିତି?
1: ହଁ, ବେପାର ପାଣି ଆମର ଫସଲ ଯାହା ହେଉଛି କି ଅଧିକ ଭଲ ଆମେ ବେପାରୀ ହେଉଛୁ, ଆଜି ଅଳ୍ପ ଅଳ୍ପ ପିନ୍ଧି ଭଲ ଆମେ ନିଜେ ବେପାର କରୁଛୁ,
0: ନିଜେ ଗାଁ ଗାଁ ସାହି ସାହି ସବୁ ଯାଇକି
1: ନିଜେ ନିଜେ, ହଁ ନିଜେ ଯାଇକି ସାହି ସାହି ବୁଲିକି ବେପାର କରୁଛୁ।
0: ଆପଣଙ୍କୁ
1: ହେଲେ ସରକାର ସାହାଯ୍ୟ ଟିକେ ହେଇଥାନ୍ତା ହେଲେ ଆମେ ତାହିଁରୁ କେତେ ଉପକୃତ ହେଇଥାନ୍ତୁ। ଆମେ ଦେଖ ଏବେ ଆମ କିରୋସିନ ପମ୍ପରେ ପାଣି ମଡ଼ଉଛୁ ରାତି, ଏବେ ଆମେ ଦିନ ସାରା ପରିଶ୍ରମ ପଡ଼ୁ, ତା'ପରେ ପୁଣି ଆଉ ଥରେ ରାତି ବାରଟା ନାହିଁ ଘଣ୍ଟା ନାହିଁ ଦୁଇଟା ନାହିଁ ରାତି ରହିକିରି ଆମେ ବଡ଼ ହଇରାଣ ହେଇଯାଉଛୁ।
0: ଏବେ ଏବେ ଆପଣ ଜମିରେ ଦିନକୁ କେତେ ଘଣ୍ଟା ପରିଶ୍ରମ କରୁଛନ୍ତି?
1: ହଁ, ଏବେ ଟିକେ ଖରା ବୋଲି ନାହିଁ, ନହେଲେ ଆମର ଏଠି ବେଶୀ ମାଙ୍କଡ଼ ସବୁ ମାନେ ଦିନରେ ପରିଶ୍ରମ ରାତିରେ ବି ଆମର ପରିଶ୍ରମ, ଆମକୁ ଆଉ ରେଷ୍ଟ ବୋଲି ଆମେ ଆଉ ଜାଣିନୁ, କାହିଁକି ଦିନରେ ମାଙ୍କଡ଼ ମୁଁ ହଇରାଣ କରୁଛନ୍ତି ରାତିରେ ବାରା।
0: ଜଣେ ମହିଳା ହେଇକିରି ଜମିରେ ଲାଗିକି ଏଇ ଯେଉଁ ନିଛାଟିଆ ପଦର ଭିତରେ ରହିକି କାମ କରୁଛନ୍ତି, ଆପଣ ସେମିତି କିଛି ଅନୁଭବ କରୁଛନ୍ତି?
1: ହଁ, କେତେ ଅନୁଭବ କରୁଛୁ, ଆମେ ରାତିରେ ବି ଆସିକିରି ଜଗି ଥାଉଛୁ ଦୁଇ ଜଣ ଯାକ, ଆମେ ସମିତ୍ରୀ ଆମର ପିଲାମାନଙ୍କୁ ଧରି ବଡ଼ ହଇରାଣ ହେଉଛୁ, ଘରେ କିଏ ନାହିଁ, ତଥାପି ଆମେ ସେମିତି ଆସି ପିଲାମାନଙ୍କୁ ଘରେ ଛାଡ଼ି ଆମେ ଆସି ରାତିରେ ବାରଟା ନାହିଁ ଘଣ୍ଟା ନାହିଁ ସବୁ ସମୟ ପଡ଼ିଲେ ରାତି ସାରା ରହିପାରୁଛୁ, ଏମିତି ବହୁତ ଟିକେ ଅସୁବିଧା ଟିକେ ହେଉଛୁ। ଆଳା କ'ଣ କରୁ, ଆଉ ନିଜର ପେଟ ପୋଛିବା ପାଇଁ ଆମେ କେତେ କଷ୍ଟ ପଡ଼ୁଛୁ ସେଇଟା ଆମକୁ ଆଉ ଜଣ।
0: ଏବେ ଜଣେ ମହିଳା ହେଇକିରି ଚାଷୀ ଭାବରେ କାମ କରିକିରି ଆଦାୟ କରୁଛନ୍ତି, ଆପଣ ଆଦାୟ କରୁଥିବା ସବୁ ଫଳ ପନିପରିବା କେତେ ଲୋକଙ୍କର ଆହାର ହେଇକିରି ପେଟରେ ପଡ଼ୁଛି, ଏପଟେ ଆପଣ ନିଜକୁ ମାଟି ସହିତ ମାଟି ହେଇକି କାମ କରୁଛନ୍ତି, ତ ଆପଣ ଖୁସି ଅଛନ୍ତି ଏଥିରେ?
1: ହଁ, ଆଉ ନିଜର କାମ ତ ଆମେ ଯାହା ମାନେ 5 ଟଙ୍କା ପାଇଲୁ 10 ଟଙ୍କା ପାଇଲୁ ଆମେ ଖୁସିରେ ଅଛୁ, ମାତ୍ର ଅସୁବିଧା ହେଉଛୁ ଆଉ ଚାଷ କରି ଆମେ ବେଶୀ ଅସୁବିଧା ହେଉଛୁ ଆଉ, ସରକାର ତ ଟିକେ ସାହାଯ୍ୟ ମିଳିଥାନ୍ତା ହେଲେ ଭଲ ହୋଇଥାନ୍ତା, ଆମେ ସେତିକି ସାହାଯ୍ୟ ତ ପାଇପାରୁନୁ, ଆମେ ସେମିତି ପରିଶ୍ରମ କରିକି କରୁଛୁ ଆଉ କ'ଣ କରୁ, ଆଉ ଭବିଷ୍ୟତ ପାଇଁ ପିଲାମାନଙ୍କ ପାଇଁ ପିଲାମାନଙ୍କ ପାଇଁ ପାଠ ପଢ଼ାପଢ଼ି ବି ହଇରାଣ ଅସୁବିଧା ଟିକେ ହେଇଯାଉଛି ଆମେ ପରିଶ୍ରମ କଲାବେଳୁ।
0: ଏବେ ଆପଣଙ୍କର ରବି ଫସଲ ଖରିଫ ଫସଲ ଏସବୁ ଅଛି, ଖରାଦିନିଆ ଚାଷ ଅଛି, ବର୍ଷାଦିନିଆ ଚାଷ ଅଛି, ଶୀତଦିନିଆ ଚାଷ ଅଛି, ଏମିତି କିଛି ଋତୁ ଅନୁଯାୟୀ ଚାଷ କରନ୍ତି?
1: ହଁ, ଋତୁ ଅନୁଯାୟୀ ଚାଷ ହେଉଛି, ଖରାଦିନେ ବି ଆମର ଏଇଠି ସବୁ ପ୍ରକାର ଆଳ ହେବ, ପାଣି ସୁବିଧା ଯୋଗୁଁ ଆମେ କରିପାରୁନୁ, ଆମର ଏଇଠି ସବୁ ଜମିରେ ସବୁ ହେବ, ପାଣି ଯୋଗୁଁ ଆମେ ଖରାଦିନେ ଆମର କେତେ ଜମି ପଡ଼ିଆ ପଡ଼ୁଛି।

0: சொல்லு கை தீபா சச்சி பாய் கூசத்தி
1: மன தை சச கொல்ல மிளிப பசல சுன்னா மன தை சச கொல்ல மிளிப பசல சுன்னா
2: କେତେ ବର୍ଷ ଧରିକି ଚାଷବାସ କରିକି ଆସୁଛନ୍ତି,
3: ତାଙ୍କ ମନରେ ଅବସର ନାହିଁ, କିନ୍ତୁ କରିଚାଲିଛନ୍ତି କରିଚାଲିଛନ୍ତି। ଲାଭ ଅଛି, କ୍ଷତି ଅଛି, ସବୁ ଅଛି ଏକା। ଆଉ ଦୈବର ଦୁର୍ବିପାକ ଅଛି, ପୁଣି ଦୈବ ବି ସାହା ହଉଛନ୍ତି, ବେଳେବେଳେ ସରକାର ମୋତେ ସାହା ହଉଛନ୍ତି।
2: ନିଜର ଜମି ଅଛି, ନିଜ ଘର ପାଖରେ ନିଜ ବନ୍ଧୁ ବାନ୍ଧବ ପରିବାର ସାଙ୍ଗସାଥୀଙ୍କୁ ଧରିକିରି ଯାହା ଦୁଇ ପଇସା ଚାଷବାସରେ ସେ ରୋଜଗାର କଲେ ସେଥିରେ ତାଙ୍କ ପରିବାରକୁ
3: ଚଳେଇ
2: ଗୁଜୁରାଣ ମେଣ୍ଟେନ କରିକି ଯାଉଛନ୍ତି। ଯଦି ଆଜି ସେ କଥାଟା କିଛି ନ କରନ୍ତେ, ଦାଦନ ଯିବାକୁ ପଡ଼ନ୍ତା, ବାହାରେ କେଉଁଠି ମୁଣ୍ଡ ବିକିକି କାମ କରିବାକୁ ପଡ଼ନ୍ତା, ଏସବୁ କଥା ହୁଅନ୍ତା। କିନ୍ତୁ ସେମାନେ ସ୍ୱାଧୀନ ଭାବରେ ଯାହା ଆଜି କରୁଛନ୍ତି, ସେଥିପାଇଁ ସେମାନେ ଖୁସି ଅଛନ୍ତି।
3: ହଁ ଭାଇନା, କହୁନାହାନ୍ତି କି ସମୟ ଗୋଟେ ଆଉ ଆମେ ଗୋଟେ, ସମୟ ଚକ ତ ଏମିତି ଘୁରୁଥିବ ଘୁରୁଥିବ, ଆମେ ମଧ୍ୟ ତା ସହିତ ଘୁରିବାକୁ ପଡ଼ିବ ଏକା, ନହେଲେ ଆମେ ଚାଲିପାରିବା।
2: ଭଉଣୀ, ସମୟର ଚକରେ ଆମ କଥାବାର୍ତ୍ତା ମଧ୍ୟ ସୀମିତ କରିବାକୁ ପଡ଼ିବ, କାହିଁକି ସମୟ କହିଦେଲାଣି, ଆଜିର କାର୍ଯ୍ୟକ୍ରମ ଏଠି ରଖିବା।
3: ସିଆଡେ ଭାଉଜ ହେଲେ ଜଗିଥିବେ, ରାତି ହେଇଗଲାଣି, ପିଲାମାନେ ଜଗିଥିବେ, ଚାଲ ଚାଲ ଯିବା,
2: ବୈଠକ ଏଠି ରଖିବା,
3: ଯିବା ଯିବା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ, ରଚନା ମଜରୁ ସୁଲତାନପୁରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ, କଥାଚିତ୍ର ଅଭିମାନ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 8:15। ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଚକା ଭଉଁରୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ। ଗୀତଟିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

0: छत बोड़ो नौरिया चार माझी जा तू कबाई जा।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ନାରାୟଣ ପ୍ରସାଦଙ୍କ ରଚନା କଣ୍ଠଦାନ କରିଛନ୍ତି ନିର୍ମଳା ମିଶ୍ର ଏବଂ ସଙ୍ଗୀତରେ ଯାଇଛନ୍ତି ବାଳକୃଷ୍ଣ ଦାସ। କଥାଚିତ୍ର ଅଧ୍ୟମେଘ।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 8:30। ଶୁଣନ୍ତୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଶୁଭାଶିଷଙ୍କ କଣ୍ଠରେ, ରଚନା ସୁନୀଲ ମହାନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ମୁନ୍ନା ମହାନ୍ତି, ଆଲବମ୍ ଆମେ ପ୍ରେମୀ ଟୋକା।
1: ଆଇଲା ଆଇଲା ଆଇଲା ଆଇଲା।

0: ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 10:00। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି FM-ର 106.6 ମେଗାହର୍ଟ ଯୋଗେ ଏବଂ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତ ଗଜଲ। ପ୍ରଥମ ଗଜଲଟି ଶୁଣନ୍ତୁ ଜଗଜିତ ସିଂ ଏବଂ ଚିତ୍ରା ସିଂଙ୍କ କଣ୍ଠରେ।
1: मन की बात है जन जन की, सभी की कुछ अपनी सी, संघर्षों के कुछ कस्से कहानी, कुछ सफलताओं की अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 10:30। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଭକ୍ତ ସାଲବେଗରୁ କେତୋଟି ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଭକ୍ତ ସାଲବେଗଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ଭିକାରୀ ବଳ।

ଶୁଣିଲେ କଥାଚିତ୍ର ଭକ୍ତ ସାଲବେଗରୁ କେତୋଟି ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମାଚାର, ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।